ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ଆଜି ଶୁକ୍ରବାର 1948 ଶକାବ୍ଦ ଜ୍ୟେଷ୍ଠ ମାସ 8 ଦିନ 2026 ମସିହା ମଇ ମାସ 29 ତାରିଖ। ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ର 100.6 ମେଗା ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟେ 5:59।

ସିଏ ତୁମର ବନ୍ଧୁ ନୁହେଁ, ଯିଏ ତୁମକୁ ତୁମର ନିମ୍ନତର ସ୍ତରକୁ ଖସି ଆସିବାକୁ ପ୍ରରୋଚିତ କରେ। ସେ ତୁମର ବନ୍ଧୁ ନୁହେଁ ଯିଏ ତା ସହିତ ତୁମକୁ ନିର୍ବୋଧ କାର୍ଯ୍ୟ ସବୁକୁ କରିବାକୁ ପ୍ରବର୍ତ୍ତାଏ, କିମ୍ବା ତା ସହିତ ତୁମକୁ ଅପଥରେ ଯିବା ପାଇଁ ମତାଏ, କିମ୍ବା ତୁମେ ଯାହା ସବୁ ଖରାପ କାମ କର ତାକୁ ସମର୍ଥନ ଜଣାଏ। ଏଇଟା ଏକଦମ ସ୍ପଷ୍ଟ କଥା। ସଂକ୍ରାମକ ରୋଗୀକୁ

ହେଲା ଯେତେବେଳେ ତୁମ କୌଣସି ବ୍ୟକ୍ତି ବା ଘଟଣା ଯୋଗୁଁ ତୁମର ତ୍ରୁଟି ବିଷୟରେ ଯାହା ପୂର୍ବରୁ ଜାଣିନଥିଲ ପ୍ରତ୍ୟକ୍ଷ ଭାବରେ ସଚେତନ ହୁଅ, ସେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବରେ ସୁଖୀ ହୁଅ, ସେଥିପାଇଁ ବିଳାପନ କରି ଆନନ୍ଦିତ ହେବ, ସେ ତ୍ରୁଟି ଦୂର କରିବାରେ ଉପଯୁକ୍ତ ଶକ୍ତି ମଧ୍ୟ ଲାଭ କରିବ। ବାସ୍ତବ କଥା ହେଉଛି ଆମେ ଆମ ଅପେକ୍ଷା ଉନ୍ନତତର ମହତ୍ତର ବନ୍ଧୁ କରିବା ଉଚିତ, ଏବଂ ସବୁଠାରୁ ମହତ୍ତମ ବନ୍ଧୁ ହେଉଛନ୍ତି ଈଶ୍ୱର। ଯଦି ଈଶ୍ୱରଙ୍କୁ ଆମେ ବନ୍ଧୁ କରିବା, ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ମାଳବିକା ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 50ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 50ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ କାଣ୍ଡ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା 8 ଫେରୋମନ୍ ଟ୍ରାପ୍ କିମ୍ବା ୱାଟର୍ ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି, 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% WP ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ, ପତ୍ରଡିଆଁ ପୋକ, ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଟାମିପ୍ରିଡ୍, 20% SP କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ, 25% WG ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟର୍କୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% SG 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% SL 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ିଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% SC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, ଲାଉ, କଲରା, ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ବା 800 ଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍ 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ, ବାଇଗଣ ଲଗାନ୍ତୁ। ଖଡ଼ା, ଲେଉଟିଆ, ପୋଇ ଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା, ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
0: ଆପଣମାନେ ଶୁଣିଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି।

0: ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। ଯୁକ୍ତ ଦୁଇ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂହଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ 8ମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଆକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ

0: ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା କିମ୍ବା କେତେବେଳେ ଆମେ 9ଟା ବେଳେ ଶୋଉଛେ, କେତେବେଳେ 12ଟା ବେଳେ ଶୋଉଛେ, କେତେବେଳେ 2ଟା ବେଳେ ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମେ ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ। ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ୍ତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣ ଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯେଉଁଟାକି ଡେଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ୍ତ ରହିବାକୁ ପଡ଼ିବ।
1: ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯେଉଁ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ।
0: ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
2: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ IPL କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନ ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ।

କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳର ପୋଟାୟମ୍ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୋରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷ କରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୋମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତ୍ରାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥକୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ୍ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

0: ଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ T20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ପ୍ରଥମେ ଶୁଣନ୍ତୁ ଚମ୍ପୁ, ଶୈଳମ ମହାପାତ୍ରଙ୍କ କଣ୍ଠରୁ, ସେ ଗାଇଛନ୍ତି କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

ଲାଷ୍ଟରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। ରାତି 10ଟାରେ ପ୍ରଚାର କରିବୁ ଗୀତ ଗଜଲ କାର୍ଯ୍ୟକ୍ରମ ଏବଂ 10:30 ମିନିଟ୍ରେ ଶୁଣିବି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ତାହେଲେ ଶ୍ରୋତା

0: ଆମେ ଯେତେବେଳେ ଭାତ ବୋଲି ଗୋଟେ ଗୋଟେ ପିଲାକୁ ଭାତ ମାରୁଛୁ ବୋଲି କହୁଛୁ, ଆମେ ତାକୁ ତିନିଟା ଷ୍ଟେଜ୍ ରଖିଛୁ, ଗୋଟେ ହେଲା ପ୍ରିଇକ୍ଟାଲ ଷ୍ଟେଜ୍, ଗୋଟେ ହେଲା ଇକ୍ଟାଲ ଷ୍ଟେଜ୍, ଗୋଟେ ହେଲା ପୋଷ୍ଟଇକ୍ଟାଲ ଷ୍ଟେଜ୍। ପ୍ରିଇକ୍ଟାଲ ଷ୍ଟେଜ୍ ମାନେ ଯଦି ବଡ଼ ପିଲା ହେଇଥିବ ଭାତ ମାରିବା ଆଗରୁ ସେ କହିବ ମୋତେ କେମିତି ଗୋଟେ ଡିସ୍କମ୍ଫର୍ଟ ଅଛି, ମୋତେ କେମିତି ଅଡ଼ ଟାଇପ୍ର ଲାଗୁଛି, ବଡ଼ ପିଲାମାନେ କହିବେ, ସାନ ପିଲାମାନେ କହିବେନି। ତାପରେ ହେଲା ଇକ୍ଟାଲ ଷ୍ଟେଜ୍, ଇକ୍ଟାଲ ଷ୍ଟେଜ୍ରେ ଆପଣ ଯଦି ଦେଖୁଛନ୍ତି ଯେଉଁ ଭାତ ମାରୁଛି ସେଇଟାକୁ ଇକ୍ଟାଲ ଷ୍ଟେଜ୍ କୁହାଯାଏ। ପୋଷ୍ଟଇକ୍ଟାଲ ଷ୍ଟେଜ୍ ମାନେ ହେଲା ଭାତ ମାରିବା ପରେ ଦେଖିବେ ବହୁତ ଛୁଆମାନଙ୍କର ମୁଣ୍ଡ ବିନ୍ଧାଏ, ମୁଣ୍ଡ ବୁଲାଏ, ବାନ୍ତି ହୁଏ, ନିଦ ହୋଇଯାଏ, ଶୋଇଯାଆନ୍ତି, ସେଟା କୁହାଯାଏ ପୋଷ୍ଟଇକ୍ଟାଲ ଷ୍ଟେଜ୍। ତ ପ୍ରିଇକ୍ଟାଲ ପୋଷ୍ଟଇକ୍ଟାଲ ଜାଣିବାଟା ବହୁତ କଷ୍ଟ ଆକ୍ଚୁଆଲି, ଆପଣ ଯେଉଁଟା ଦେଖିବେ ସେଟା ହେଲା ଇକ୍ଟାଲ ଷ୍ଟେଜ୍ରେ। ତ ଆମର ଭାତ ତିନି, ତ ଭାତ ଆମର ତିନି ଚାରି ପ୍ରକାରର ଅଛି। ତ ସବୁଠୁ କମନ୍ ଭାତ ହେଲା ଗୁଡ଼ିକ କୁହନ୍ତି ଜେନେରାଲାଇସିସ୍। ଦେଖିବେ ଛୁଆମାନେ ହାତ ଗୁଡ଼ା ମୁଠା କରିଦେବେ, ହାତ ଛାଟିବେ, ବେକ ମୋଡ଼ିଦେବେ, ଜିଭ କାମୁଡ଼ି ଦେବେ, ପାଟରୁ ଲାଳ ବାହାରିବ, ଜିଭ କାମୁଡ଼ି ରକ୍ତ ବି ବାହାରି ଯାଇପାରେ, ଲୁଗାରେ ପରିସ୍ରା ବି ହେଇଯିବ, ଚିତ୍କାର ବି କରିବେ, ହାତ ଗୋଡ଼ ପୁରା ଜୋରସେ ବାଡ଼େଇବେ, ଏଗୁଡ଼ାକ କୁହାଯାଏ ଜେନେରାଲାଇସିସ୍, ମାନେ ଦେହର ବହୁତ ସାଇଜ୍ରେ ହୁଏ। ଫୋକାଲ ସିଜର୍ ମାନେ ସେମ୍ ଜିନିଷ ହବ ଗୋଟେ ସାଇଡ଼୍ରେ, ଯେତେବେଳେ ଗୋଟେ ସାଇଡ଼୍ରେ ହେଲେ ତାକୁ କହିବେ ଫୋକାଲ ସିଜର୍, ଦୁଇଟା ସାଇଡ଼୍ରେ ହେଲେ ତାହେଲେ ଜେନେରାଲ ସିଜର୍, ତୃତୀୟ ହେଲା ଗୋଟେ ମାଇକ୍ରୋନିକ ସିଜର୍ ହୁଏ, ତାହେଲେ ଏମିତି ହାତ ଭାତ ମୁଠା ହୁଏନି, କରେଣ୍ଟ ମାରିଲେ ବି ଝଟକା ମାରେ, ସେଇଟା ଗଲା ଗୋଟେ ପ୍ରକାର ଭାତ। ଆଉ ଗୋଟେ କମନ୍ ଭାତ ଛୁଆମାନଙ୍କୁ ହୁଏ, ସେ କୁହନ୍ତି ଆବସେନ୍ସ ସିଜର୍। ନର୍ମାଲି 5 ବର୍ଷରୁ 15 ବର୍ଷ ଛୁଆମାନଙ୍କୁ ହୁଏ, କ'ଣ ହବ ସେମାନେ ସବୁ ପାଠ ପଢ଼ୁଥିବେ କିମ୍ବା ଖେଳୁଥିବେ ବୋଲେ ହଠାତ୍ ରହିଯିବେ, 15-20 ସେକେଣ୍ଡ ଯାଏ ରହିଯିବେ, ଟିକେ ଆଖି ଟିକେ ମଟମଟ କରି ରହିବେ, 15-20 ସେକେଣ୍ଡ ବେଶୀ, ମ୍ୟାକ୍ସିମମ୍ 30 ସେକେଣ୍ଡ, ଆର ଅଧିକ ନୁହେଁ, ସେଟା ବନ୍ଦ ହଉ, ସେମାନେ ପୁଣି ତାଙ୍କ ଯାହା କରୁଥିଲେ ସେ କାମ ଆରମ୍ଭ କରିଦେବେ। ଆପଣ ପଚାରିବେ କ'ଣ ହେଇଥିଲା ବାପା, ଯେତେ 20-30 ସେକେଣ୍ଡ କିଛି କହୁନଥିଲୁ, ସେମାନଙ୍କୁ ମନେ ପଡ଼ିବନି। ଏଇ 4 ସିଜର୍ ପିଲାମାନଙ୍କୁ ବହୁତ କମନ୍ ହୁଏ, ଏଇଟା ହେଲା ବଡ଼ ପିଲାମାନଙ୍କ ପାଇଁ। ନବଜାତ ଛୁଆମାନଙ୍କର ଏଗୁଡ଼ା କିଛି ହୁଏନି, ନବଜାତ ଯେଉଁ ଛୁଆ ଯେଉଁ ଜନ୍ମ ହେଇଛି 4-5 ଦିନ ହେଇଛି ସେମାନଙ୍କର ଏଗୁଡ଼ା କିଛି ହୁଏନି, ଏଗୁଡ଼ା ହବା ବହୁତ ରେୟର, ସେମାନଙ୍କର ହାତ ଭାତ ମୁଠା କରିବା, ଛାଟିବା ଏଗୁଡ଼ା ପ୍ରାୟ ହୁଏନି। ତ ସେମାନଙ୍କର କିଛି କେତେଟା ପାର୍ଟିକୁଲାର ଜିନିଷ ହୁଏ ଯେଉଁଟାକି ମାନେ ନର୍ମାଲ ଲୋକ ଦେଖିପାରିବେ କିନ୍ତୁ ମା ଦେଖିପାରିବ। ଫର ଏକ୍ଜାମ୍ପଲ କେତେ ଛୁଆ କ'ଣ କରିବେ, ଆହୁଲା ମାରିଲା ଭଳିଆ ହାତ କରିବେ, ଆଉ କେତେ ଛୁଆ ପେଡେଲିଂ କଲା ଭଳିଆ କରିବେ, ଏକ ରୋଇଂ ପେଡେଲିଂ ମୁଭମେଣ୍ଟ କୁହାଯାଏ। ଆଉ କେତେ ଛୁଆମାନଙ୍କର ଓଠପୋଟ ନୀଳ ପଡ଼ିଯିବ, ଜୋରସେ ନିଶ୍ୱାସ ନେବେ, ବିନା କାରଣରେ କାନ୍ଦିବେ, କ୍ଷୀର ଫିର ଖୁଆଇଲେ ବି ରହିବେନି ସେମାନେ, ହାର୍ଟ ରେଟ୍ ବହୁତ ଜୋରରେ ପଡ଼ିଯିବ, ନିଶ୍ୱାସ ନେବା ବହୁତ ଜୋରରେ ପଡ଼ିଯିବ, ଏସବୁ ଛୋଟ ଛୋଟ ଲକ୍ଷଣ ଗୁଡ଼ାକ ଯେଉଁଟାକି ନର୍ମାଲ ଲୋକ ଜାଣିପାରିବେ କିନ୍ତୁ ମା ଯଦି ଦେଖିବ ଭଲସେ ଜାଣିପାରିବ। ତ ଛୋଟ ଛୁଆ ନବଜାତ ଛୁଆମାନଙ୍କର ଲକ୍ଷଣ ହେଲା ଏମିତି, ବଡ଼ ଛୁଆମାନଙ୍କର ଲକ୍ଷଣ ହେଲା ଏମିତି। ତ ଆପଣ ନର୍ମାଲି ଯେଉଁ ଦେଖନ୍ତି ଯେଉଁ କୁହନ୍ତି ଇକ୍ଟାଲ ଫେଜ୍ କୁହନ୍ତି, ଏଇ ଯେଉଁ ଚାରି ପ୍ରକାର ଭାତ କହିଲି, ଗୋଟେ ହେଲା ଦୁଇ ପଟେ ମାରିବ, ଆଉ ଗୋଟେ ପଟେ ମାରିବ, ଆଉ ଗୋଟେ ଝଟକା ମାରିବ, ଆଉ ଗୋଟେ ଧୀରେ ରହିଯିବେ, ଏଇ ଚାରି ପ୍ରକାର ଭିତରେ ଯଦି କେଉଁଟା ବି ଗୋଟେ ହେଲା ଆପଣ ସେଇ ଜିନିଷର ଭିଡ଼ିଓ କରିବେ, ତାପରେ ଡକ୍ଟର ନେଇ ଦେଖେବେ। ଆପଣ ଯେବେ ବି ଡକ୍ଟର ପାଖକୁ ଯିବେ ସେ ସବୁ ଭିଡ଼ିଓ ମାଗିବେ, କାହିଁକି ୱାନ୍ସ ଆମେ ଭିଡ଼ିଓ ଦେଖିଦେଲେ ଆମେ ଜାଣିଦେବୁ ଏଇଟା ଭାତ କି ନାହିଁ, ଆଉ ଯଦି ଏଇଟା ଭାତ କେଉଁ ପ୍ରକାର ଭାତ, କାହିଁକି ନା ମୁଁ ସାହାଯ୍ୟ କରେ ସବୁଯାକ ଭାତର ଟ୍ରିଟମେଣ୍ଟ ଅଲଗା। ଯଦି ଦୁଇପଟେ ଭାତ ମାରୁଥିବ ତାର ମେଡିସିନ ଅଲଗା, ଗୋଟେ ପଟେ ଭାତ ମାରୁଥିବ ମେଡିସିନ ଅଲଗା, ଝଟକା ମାରୁଥିବ ମେଡିସିନ ଅଲଗା। ତ ଆପଣ ଯଦି ଭିଡ଼ିଓ ଆମେ ସବୁବେଳେ ଅଭିଭାବକମାନଙ୍କୁ କହୁ, ଯଦି ଆପଣ ଡାଉଟ୍ କରୁଛନ୍ତି ଛୁଆକୁ ଭାତ ହେଉଛି ବୋଲି, ଯଦି ସେଇ ସମୟରେ ଆପଣ ସମସ୍ତଙ୍କର ମୋବାଇଲ ବର୍ତ୍ତମାନ ଅଛି, ଭିଡ଼ିଓ ରେକର୍ଡିଂ ଆରାମସେ ହେଇଯାଇପାରିବ, ତ ଆପଣ ଭିଡ଼ିଓ ରେକର୍ଡିଂ କରିବେ, ଆଣି ଡକ୍ଟର ଦେଖେଇଦେଲେ ଆପଣ ବେଶୀ କିଛି କରିବା ବି ଟେଷ୍ଟ କରିବାକୁ ପଡ଼ିବନି, ଦେଖିଲେ ଜଣାପଡ଼ିଥିବ ଛୁଆକୁ ଭାତ ହେଉଛି ନା ନାହିଁ, ଯଦି ଭାତ ହେଉଛି ବୋଲେ କେଉଁ ପ୍ରକାର ଭାତ ହେଉଛି ଆଉ ତାର ମେଡିସିନ କ'ଣ, ଆମେ ଏତିକି ଜିନିଷ ଜାଣିଦେଇପାରିବୁ। ନା ସେ ଖାଇବା ପିଇବା କିଛି ରିଲେସନ ନାହିଁ, ଯଦି ଜଣଙ୍କ ଛୁଆକୁ ଭାତ ହବାର ଟେଣ୍ଡେନ୍ସି ଅଛି ବୋଲେ ତାକୁ ମାରିବାଟା ମାରିବ, ଆପଣ ଭାତ ନ ହବା ପାଇଁ ଆପଣ କିଛି କରିପାରିବେନି। ଯଦି ଭାତ ହେବା ପରେ, ଭାତ ହେବା ପରେ ତାକୁ ଚିକିତ୍ସା କରିକି କେତେଟା ଲାଇଫ ଷ୍ଟାଇଲ ଚେଞ୍ଜ କରିବାକୁ ପଡିବ। ସେସବୁ ଉପରେ କମ୍ପ୍ଲିଟ ଅନ୍ଧବିଶ୍ୱାସ, ଯଦି ଗୋଟେ ଛୁଆକୁ ଭାତ ମାରୁଛି ତାକୁ ଗୋଟେ ସୁରକ୍ଷିତ ସ୍ଥାନକୁ ଆଣିଦେବେ, ଡ୍ରେସ୍ ପତ୍ର ଖୋଲିଦେବେ, ତାକୁ କରେଇଦେବେ ବାଁ ପଟକୁ, ଲେଫ୍ଟ ସାଇଡ଼୍ କରିଦେଲେ କ'ଣ ହବ, ତାର ଯେଉଁ ପାଟରୁ ଲାଳ ବାହାରୁଥିବ କିମ୍ବା ଯେଉଁ ରକ୍ତ ବାହାରୁଥିବ ବୋଲେ ସେ ଗୋଡ଼ିକି ବାହାରିଯିବ, ନହେଲେ ସେଟା ନିଶ୍ୱାସ ନଳରେ ପଶିଯିବ। ତାପରେ 108 ଫୋନ୍ କରିବେ। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସେ ଯେଉଁ ଚାବି ଧରେଇବା, ଲୁହା ଧରେଇବା, ଜୋତା ଧରେଇବା, ଏଗୁଡ଼ା ମୋଟେ କରିବେନି, ଏଗୁଡ଼ା ତ ଭାତ ତ ବନ୍ଦ ହବନି, ଏଦ୍ୱାରା ଛୁଆର ଅସୁବିଧା ବି ବହୁତ ହୁଏ, କାରଣ ଆପଣ ଯାହା ଟ୍ରିଟମେଣ୍ଟ କରିବା କଥା କରିପାରିବେନି, ଆପଣ 108 ଡାକି ବି ପାରିବେନି, କାରଣ ବହୁତ ଗୁଡ଼ାକ ଯେଉଁ ଆମର ଭାତ ଅଛି ମିନିଟେ 2 ମିନିଟ୍ ଭିତରେ ଭଲ ହୋଇଯାଏ, କିନ୍ତୁ ଯେଉଁ ଭାତ 5 ମିନିଟ୍ରୁ ଅଧିକ ଆସେ ସେଗୁଡ଼ାକ ଭଲ ହବା ବହୁତ କଷ୍ଟ, ଆଉ ସେଇଟା ଛୁଆର ଜୀବନ ପ୍ରତି ମଧ୍ୟ ବିପଦ ଥାଏ। ସେଥିପାଇଁ ଭାତ ଆରମ୍ଭ ହେଉଛି ମାନେ ଆପଣ 108କୁ ଫୋନ୍ କରିଦେବେ, କାରଣ ଛୁଆର ଯଦି ଭାତ କଣ୍ଟ୍ରୋଲ ହେଇଗଲା ତ ଭଲ କଥା, ଯଦି କଣ୍ଟ୍ରୋଲ ନହେଲା ବେଲେ ସେ ଛୁଆ ଯାଇକି ଡାକ୍ତରଖାନା ଚିକିତ୍ସା ହେବାକୁ ପଡ଼ିବ। 5 ମିନିଟ୍ ଯଦି ଅଧିକ ଭାତ ହେଲା ଛୁଆର ଜୀବନ ପ୍ରତି ବହୁତ ବିପଦ ଥାଏ, କାର୍ଡିଆକ୍ ଆରେଷ୍ଟ ହେଇଯାଇପାରେ, ନିଶ୍ୱାସ ବନ୍ଦ ହେଇଯାଇପାରେ, ଏଗୁଡ଼ା ବହୁତ ରିସ୍କି ଜିନିଷ ଗୁଡ଼ାକ।
1: ଠିକ୍ ଅଛି ସାର୍, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ପୁଣି ରହୁଛୁ, ନମସ୍କାର। ଏଇ ତ ଥିଲା ଆମର ପିଲାମାନଙ୍କର ଯେଉଁ 4 ଷ୍ଟେଜ୍ ରହିଲା ଲକ୍ଷଣ ଗୁଡ଼ିକ 14 ବର୍ଷ ପର୍ଯ୍ୟନ୍ତ, ସେଇଟା 14 ବର୍ଷ ପରେ ଆଉ ସେ ପିଲାମାନଙ୍କର ଏମିତି ଅପସ୍ମାର ହେବାର ଚାନ୍ସେସ୍,
0: 14 ବର୍ଷ ପର୍ଯ୍ୟନ୍ତ ଏଡଲ୍ଟ ମାନଙ୍କର ଚାନ୍ସେସ୍ ଥାଏ, ଏଡଲ୍ଟ ମାନଙ୍କର ନର୍ମାଲ 40 ବର୍ଷ ପରେ ଭାତ ହେବାର ବହୁତ ଚାନ୍ସେସ୍ ଥାଏ,
1: 40 ବର୍ଷ ପରେ
0: 14 ରୁ ଥାଏ ଚାନ୍ସେସ୍ କମ୍, ସବୁବେଳେ ବେଶୀ ଭାତ ହୁଏ 14 ବର୍ଷ ତଳେ 40 ବର୍ଷ ଉପରେ, ସେ ମଝି ଟାଇମ୍ରେ ହୁଏ କିଛି କିଛି ଭାତ ହୁଏ କିନ୍ତୁ ଫ୍ରିକ୍ୱେଣ୍ଟ ନୁହଁ, ସବୁଠୁ କିନ୍ତୁ କମନ୍ ହେଲେ 14 ବର୍ଷ ଭିତରେ, ଯେତିକି ଭାତ ରୋଗୀ ଅଛନ୍ତି ସୋସାଇଟିରେ ତାହିଁରୁ ଏରାଉଣ୍ଡ 60-70% ହେଲେ ପେରିଆଟ୍ରିକ୍, ସବୁ 14 ବର୍ଷରୁ କମ୍ ଛୁଆମାନଙ୍କର ଭାତ ସବୁ ଟେଣ୍ଡେନ୍ସି ବହୁତ ଥାଏ।

0: ତାର କାରଣ ବି ଅଲଗା। ମୁଁ ଯେମିତି କହୁଥିଲି ଗୋଟେ ନୂଆ ଗୋଟେ ନ୍ୟୁବର୍ନ ଛୁଆ ନୂଆ ଜନ୍ମ ହୋଇଛି ଛୁଆ ଆଉ ଗୋଟେ ବଡ଼ ଛୁଆ ଦୁଇ ଜଣ ତାର କାରଣ ଅଲଗା। ଗୋଟେ ନ୍ୟୁବର୍ନ ଛୁଆର ସବୁଠୁ ଯାହା ମୁଁ କହିଲି ପେରିନେଟାଲ ଆସ୍ପେକ୍ସିଆ ଯେଉଁ କୁହନ୍ତି ଜନ୍ମ ହେଲା ବେଳକୁ ଡେରି ହେଇଯାଏ, ବେକ ଲାଗିଯାଏ ଛୁଆ ଘର ପାଖରେ, ଛୁଆ ଜନ୍ମ ହେବା ସମୟଟା 8 ଘଣ୍ଟା 10 ଘଣ୍ଟା ହେଇଯାଏ। ବହୁତ ଛୁଆ ଶୁଣିଥିବେ ପେଟରେ ଝାଡ଼ା କରିଦେଇଥିଲା ବୋଲି କୁହନ୍ତି, କିମ୍ବା ବେକରେ ନାଡ଼ି ଗୁଡ଼େଇ ହେଇଥାଏ। ତ ଏଗୁଡ଼ା କ'ଣ ହୁଏ ନା, ସେଇ ସମୟରେ ପିଲା ଜନ୍ମ ହେଲା ପରେ କାନ୍ଦନ୍ତିନି, ତ କାନ୍ଦିବା ନ କାନ୍ଦିବାର କାରଣ ହେଲା ସେମାନଙ୍କ ବ୍ରେନ୍କୁ ଅକ୍ସିଜେନ୍ ଯାଏନି। ତ ଅକ୍ସିଜେନ୍ ନକଲେ କ'ଣ ହୁଏ, ବ୍ରେନ୍ର କିଛି ଜାଗା ନଷ୍ଟ ହୋଇଯାଏ। ତ ସେଇ ଜାଗାରୁ ସେଇ ସ୍ନାୟୁଗୁଡ଼ାକ ଉତ୍ତେଜିତ ହୋଇଯାଆନ୍ତି, ସେଗୁଡ଼ା ଜାଗାରୁ କଣ୍ଟିନ୍ୟୁ ଫିଡ୍ସ ବାହାରେ। ତ ସେଇଟା ହେଲା ସବୁଠୁ କମନ୍।
1: ଏଇସବୁ ଯେଉଁ ଲକ୍ଷଣ ଯଦି ଦେଖାଯିବ, ଏଇସବୁର ପରୀକ୍ଷା ସବୁ କେମିତି ଜାଣିପାରିବେ?
0: ତାର ପରୀକ୍ଷା ସବୁ ଅଛି, ମୁଁ ଯେମିତି କହିଲି କାରଣ ଅନୁସାରେ ପରୀକ୍ଷା। ମୁଁ ଯେମିତି କହିଲି ପ୍ରଥମ କାରଣ ହେଲା ଗୋଟେ ପେରିନେଟାଲ ଆସ୍ପେକ୍ସିଆ। ଦ୍ୱିତୀୟ ବହୁତ କମନ୍ କାରଣ ମାନେ ଆମ ଓଡ଼ିଶାରେ ହେଲା, ସେ ହେଲା ନିଓନାଟାଲ ସେପ୍ସିସ୍, ମାନେ ଛୁଆମାନଙ୍କ ରକ୍ତ ସଂକ୍ରମଣ। ଜନ୍ମ ହେଲା ପରେ ବହୁତ ଲୋକ ଆସି ଯଦି ଛୁଆଙ୍କୁ ଧରିବେ, ଯେଉଁ ଆମର ଏକୋଇଶିଆ କରାଯାଏ, ବହୁତ ଲୋକ ଆସି ଧରନ୍ତି। ତ ପ୍ରୋବ୍ଲେମ୍ କ'ଣ ହୁଏ ନା, ଛୁଆମାନଙ୍କର ଇମ୍ୟୁନିଟି ବହୁତ କମ୍, ସେମାନଙ୍କୁ ବାହାରୁ ଛୋଟିଆ ଇନଫେକ୍ସନ୍ ଯେଉଁଟାକି ଆପଣମାନଙ୍କୁ ହୁଏନି ସେମାନଙ୍କୁ ହେଇଯାଇପାରେ। ତ ସେଥିପାଇଁ ଛୁଆମାନଙ୍କୁ ସବୁଥିରେ ଅଲଗା ରଖାଯାଏ, ପ୍ରଥମେ ମାସ 2 ମାସ ସେମାନେ ଇମ୍ୟୁନିଟି କମ୍ ଥାଏ। ଛୁଆମାନଙ୍କର ଅସୁବିଧା ହେଲା, ସେମାନଙ୍କ ଯଦି ଇନଫେକ୍ସନ୍ ବ୍ଲଡ଼୍ରେ ହେଲା ବ୍ରେନ୍କୁ ପଳାଏ। ନର୍ମାଲି ବଡ଼ ଲୋକଙ୍କ ବ୍ଲଡ଼୍ରେ ହେଲେ ବ୍ରେନ୍କୁ ଯାଏନି, କିନ୍ତୁ ଛୁଆମାନଙ୍କର ବ୍ରେନ୍କୁ ପଳାଏ। ବ୍ରେନ୍ ଯଦି ଇନଫେକ୍ସନ୍ ହେଲା ବାତ ମାରିବ, ସେଇଟା ହେଲା ଦ୍ୱିତୀୟ କାରଣ ବହୁତ କମନ୍। ଆଉ ତୃତୀୟ ଯେଉଁଟା ମୁଁ କହିଲି ମେଟାବୋଲିକ କାରଣ, ସୁଗର କମିଗଲା କିମ୍ବା ସୋଡ଼ିୟମ କମିଗଲା, କ୍ୟାଲସିୟମ କମିଗଲା, ନର୍ମାଲ ଛୁଆଙ୍କୁ ହୁଏନି, ଯିଏ 2 କିଲୋ 2.5 କିଲୋ 3 କିଲୋ ଛୁଆ ଜନ୍ମ ହୁଅନ୍ତି ସେମାନଙ୍କୁ ହୁଏନି। ଏଗୁଡ଼ା ହୁଏ ଯେଉଁଟା କୁହନ୍ତି ପ୍ରିଟମ୍ ଛୁଆ, ଯଦି ହଁ ଯଦି ସପୋଜ୍ ଛୁଆ ଆପଣ 10 ମାସ ଜନ୍ମ ହୁଏ, ଯଦି ଗୋଟେ ଛୁଆ 7 ମାସ କି 8 ମାସ ଜନ୍ମ ହୁଏ, ପ୍ରିମେଚ୍ୟୁର ଛୁଆ ଗୁଡ଼ାକ ଜନ୍ମ ଓଜନ କମ୍ ଅଛି, 2.5 କିଲୋ କିମ୍ବା 1.5 କିଲୋରୁ କମ୍ ଅଛି, ଆୟୁ ଯିଏ ଅଛି ଜନ୍ମ ହିସାବରେ ତୃତୀୟ ଓଜନ ରହିବା କଥା ବହୁତ କମ୍ ଅଛି, ଏମାନଙ୍କ ଦ୍ୱାରା କ'ଣ ତା ଷ୍ଟୋର୍ କମ୍ ଥାଏ। ମଣିଷ ଛୁଆ ସବୁଠୁ ସେନ୍ସିଟିଭ, ଆପଣଙ୍କୁ ଆଟଲିଷ୍ଟ ମାସେ ଦିନକୁ ଅଲଗା କରି ରଖିବେ, ଖାଲି ହାତ ଧରିବେନି। ସେଥିପାଇଁ ଆମ ଷ୍ଟେରିଲାଇଜର ଦେବା, ଷ୍ଟେରିଲାଇଜର ହାତରେ ଲଗେଇ ଛୁଆକୁ ଧରିବେ, ଛୁଆକୁ ଅନ୍ୟ ଲୋକମାନଙ୍କୁ ଧରିବାକୁ ଦେବେନି। ଇନଫେକ୍ସନ୍ ଯଦି ଝରେ କାଉ ଝର ପରେ ତାଙ୍କୁ ଦୂରେଇ ରଖିବେ। ଛୁଆମାନଙ୍କୁ ପ୍ରତି 4 ଘଣ୍ଟା 6 ଘଣ୍ଟା ଖୁଆଇବେ ଭଲସେ, ଛୁଆଙ୍କର ନିଶ୍ୱାସ କେମିତି ନେଉଛି, ଠିକ୍ ସେ ଖାଉଛି ନା ନାହିଁ, ଝାଡ଼ା କରୁଛି ନା ନାହିଁ, ପରିସ୍ରା କରୁଛି ନା ନାହିଁ,
1: ଛୁଆର କିଛି
0: ମାସ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ, କାହିଁକିନା ମ୍ୟାକ୍ସିମମ୍ ଛୁଆଙ୍କ ଡେଥ୍ ନା ପ୍ରଥମ ମାସ ଭିତରେ ହୁଏ, ଖାଲି ଅପସ୍ମାର ପାଇଁ ନାହିଁ, ଇନଫେକ୍ସନ୍ ହେବ ବିଭିନ୍ନ କାରଣ ଅଛି।
1: ଇନଫେକ୍ସନ୍ ଯୋଗୁଁ ମଧ୍ୟ ଆମର ବାତରୋଗ ହେବାର ସମ୍ଭାବନା ଅଛି ପିଲାମାନଙ୍କ ପାଇଁ। ଆସ୍ପେକ୍ସିଆ
0: ପରେ ଇନଫେକ୍ସନ୍ ହେଲା ସେକେଣ୍ଡ ମୋଷ୍ଟ କାରଣ। ଆମର ଗାଁ ଗାଁରେ ଦେଖୁଥିବେ ଏକୋଇଶିଆ କରନ୍ତି, ହଜାର ଲୋକ ଆସନ୍ତି ଧରନ୍ତି, ସେଗୁଡ଼ାକ ଠିକ୍ ସେ ରଖନ୍ତିନି, ଛୁଆଙ୍କୁ ଗାଧାନ୍ତିନି ମାସେ ଯାଏଁ।
1: ଆଉ ଗୋଟେ କଲ୍ ଆସିଛି ଆମ ଶ୍ରୋତା ବନ୍ଧୁଙ୍କର। ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍, ଗୁଡ୍ ଆଫ୍ଟରନୁନ୍।
1: ଆଜ୍ଞା, ଆପଣ କ'ଣ ଜାଣିବା ପାଇଁ ଚାହୁଁଛନ୍ତି? ଆମ ଆଗରେ ବସିଛନ୍ତି ଡାକ୍ତର ଦେବାଶିଷ ପାଣିଗ୍ରାହୀ।
0: ଆଚ୍ଛା, ଯେଉଁ ମୁଁ ଯେତିକି କହିଲି ଆପଣ ସପୋଜ୍ ଦେଖୁଛନ୍ତି ଗୋଟେ ଛୁଆଟାକୁ ବାତ ମାରୁଛି, ଆପଣ ଦେଖୁଛନ୍ତି, ତ ପ୍ରଥମେ ତାକୁ ଗୋଟେ ସୁରକ୍ଷିତ ଜାଗାକୁ ନେଇଯିବେ। ବହୁତ ଲୋକ ଛୁଆମାନେ ରାସ୍ତାରେ ଯାଉଥିବା ସମୟରେ ବାତ ମାରିଦିଏ, ବେଳେ ବହୁତ ଛୁଆ ପୋଖରୀ ଗାଧୋଇବା ସମୟରେ ବାତ ମାରିଦିଏ, ସେ ଜାଗାରୁ ଦୂରକୁ ନେଇଯିବେ, ସେମାନେ ବୁଡ଼ିଯିବେ କିମ୍ବା ସେମାନେ ଜୀବନ ପ୍ରତି ବିପଦ ଥାଏ। ପ୍ରଥମେ ଗୋଟେ ସେଫ୍ ଜାଗାକୁ ନେଇଯିବେ, ଡ୍ରେସ୍ ପତ୍ର ପୁରା ଖୋଲିଦେବେ, ତାକୁ ବାଁ ପଟ ସାଇଡ଼୍ରେ କଡ଼େଇଦେବେ। କଡ଼େଇଦେଲେ କ'ଣ ହେବ, ତାଙ୍କର ଯେଉଁ ପାଟିରୁ ଲାଳ ବାହାରୁଥିବ ଏସବୁ ବୋହିଯିବ, ଆଉ 108କୁ ଫଟାଫଟ ଫୋନ୍ କରିବେ। ତାପରେ ଆମେ ଯେତେବେଳେ ରୋଗୀ ଆସି ଛୁଆ ଆସି ଆମ ପାଖରେ ପହଞ୍ଚେ, ଆମେ ପ୍ରଥମେ 3 ଜିନିଷ ଦେଖୁ, ଗୋଟେ ହେଲା ABC ଏୟାରୱେ ବ୍ରିଦିଂ ସର୍କୁଲେସନ୍, ଛୁଆ ନିଶ୍ୱାସ ଠିକ୍ସେ ନେଉଛି ନା ନାହିଁ। ବହୁତ ସମୟରେ କ'ଣ ହୁଏ ନା, ସେମାନଙ୍କର ଲାଳ ଭଳା ଜମା ହୋଇଯାଏ ତଣ୍ଟିରେ, କିମ୍ବା ଯଦି ବହୁତ ସମୟରେ ଲୋକମାନେ କ'ଣ କରନ୍ତି ନା, ବାତ ମାରିବା ସମୟରେ ପାଟିରେ ପାଣି ଦେଇଦିଅନ୍ତି, ସେଗୁଡ଼ାକ ବହୁତ ମାନେ ଲାଇଫ୍ ପ୍ରତି ବହୁତ ଡେଞ୍ଜର, ସେଗୁଡ଼ା ଛୁଆର ଜୀବନ ପ୍ରତି ବହୁତ ବିପଦ କରିପାରେ। ତ ଆମେ ସେଗୁଡ଼ାକୁ ସବୁ ସକ୍ସନ୍ କରି ବାହାର କରୁ, ତାର ନିଶ୍ୱାସ ଠିକ୍ସେ ହେଉଛି ନାହିଁ ଦେଖୁ, ତାର ନାଡ଼ି ଠିକ୍ସେ ଚାଲୁଛି ନାହିଁ ଦେଖୁ, ତାର ହୃତପିଣ୍ଡ ଠିକ୍ସେ ଚାଲୁଛି ନାହିଁ ଦେଖୁ। ତାପରେ ଆମେ ଦେଖୁ ନର୍ମାଲ କାରଣ ଗୁଡ଼ାକ, ଯଦି ଯେମିତି ମୁଁ କହିଲି ସୁଗର ଚେକ୍ କରୁ, ସୁଗର କମିଛି କି, ଯଦି ସୁଗର କମିଛି ସୁଗର ଦେଲେ ଭଲ ହୋଇଯିବ, ସୋଡ଼ିୟମ କମିଛି କି କ୍ୟାଲସିୟମ କମିଛି କି ଏସବୁ ଦେଖୁ। ତାପରେ ଆମେ ଦେଖୁ ଆଉ କ'ଣ କାରଣ ହୋଇପାରେ, ଯେମିତି ମୁଁ କହିଲି ଯଦି ଛୁଆମାନଙ୍କର ମସ୍ତିଷ୍କ ସଂକ୍ରମଣ ହେଲେ ବି ହୋଇପାରେ, ତ ଅଣ୍ଟା ପାଣି ପରୀକ୍ଷା କରାଯାଏ, ବ୍ରେନ୍ରେ କିଛି ଟ୍ୟୁମର ଥିବ, ବ୍ଲିଡ଼ିଙ୍ଗ ହୋଇଥିବ, କିମ୍ବା ମସ୍ତିଷ୍କ ତିଆରି କିଛି ଅସୁବିଧା ହୋଇଥିବ, ତା ପାଇଁ ଇମେଜିଂ ଦରକାର ପଡ଼େ। ନର୍ମାଲି ସିଟି କିମ୍ବା MRI ଯେଉଁଟା ଉପଲବ୍ଧ ଥିବ ଆମେ ସେଟା କରାଉ, ଇଜି ଦ୍ୱାରା ବନ୍ଧୁ କିଛି ଜଣାପଡ଼େ, କିନ୍ତୁ ଏପିଲେପ୍ସିର ମାନେ ବାତର ଅପସ୍ମାରର ଲକ୍ଷଣ ସବୁବେଳେ କ୍ଲିନିକାଲ ଜଣାପଡ଼ିଯାଏ। ଯଦି ଯେଉଁମାନେ ଅଭିଭାବକ ଆସିଥାନ୍ତି କିମ୍ବା ବାଇଷ୍ଟାଣ୍ଡ ଯେଉଁମାନେ ଆସିଥିଲେ, ସେମାନେ ଯଦି କୁହନ୍ତି ଛୁଆକୁ ଏମିତି ହେଲା, ଆମେ ଜାଣିଦେଉ କି ସେଟା ହୋଇଛି ବୋଲି। ଆଉ ଅପସ୍ମାର ଚିକିତ୍ସା ହେଲା ମେଡ଼ିକାଲ, ମେଡ଼ିସିନ ଦ୍ୱାରା ତା ଚିକିତ୍ସା ହୁଏ, 90ରୁ 95% ଛୁଆମାନେ ମେଡ଼ିସିନ ଦ୍ୱାରା ଭଲ ହୁଅନ୍ତି, ଅତି ରେୟାରଲି 4ରୁ 5% କେସ୍ରେ ଆପଣଙ୍କୁ ସର୍ଜରୀ ଦରକାର ପଡ଼େ। ଆଉ ଆମର ବିଭିନ୍ନ ପ୍ରକାର ମେଡ଼ିସିନ ବର୍ତ୍ତମାନ ଉପଲବ୍ଧ ଅଛି, ଆଗେ ବହୁତ କମ୍ ମେଡ଼ିସିନ ଥିଲା, ଏବେ ଗୁଡ଼ାଏ ମେଡ଼ିସିନ ଉପଲବ୍ଧ ଅଛି, ସେ ମେଡ଼ିସିନ ଗୁଡ଼ିକ ବହୁତ ହାଇଲି ଏଫିସିଏଣ୍ଟ, ସେମାନଙ୍କ ସାଇଡ଼୍ ଇଫେକ୍ଟ ବି ବହୁତ କମ୍, ସେମାନଙ୍କର ରେଟ୍ ବି ବହୁତ କମ୍, ଆଉ ସେଗୁଡ଼ାକ ବହୁତ ବହୁତ ଭଲ ବି କାମ କରନ୍ତି। ନର୍ମାଲି ଆମେ ଦେଖୁ ଛୁଆଟା କେଉଁ ପ୍ରକାର ବାତ ହେଉଛି, ସେ ବାତ ହିସାବରେ ଆମେ ଗୋଟେ ମେଡ଼ିସିନଟି ଠିକ୍ କରୁ, ସେ ମେଡ଼ିସିନରୁ ଆମେ ଲୋ ଡୋଜ୍ରୁ ଆରମ୍ଭ କରୁ, ତାକୁ ଧୀରେ ଧୀରେ ବଢ଼ାଉ, ଯେଉଁ ଡୋଜ୍ରେ ଛୁଆର ବାତ ବନ୍ଦ ହେଇଗଲା ସେଇ ଡୋଜ୍ ଛୁଆ ନର୍ମାଲି ଖାଇବ। ମୁଁ ଯେମିତି କହିଲି କି 90ରୁ 95% ଛୁଆ ମେଡ଼ିସିନରେ ଭଲ ହୋଇଯାଆନ୍ତି, ଏଇ ଯେଉଁ 90ରୁ 95% ଛୁଆ ଭିତରୁ ପାଖାପାଖି 60% ଛୁଆ ଗୋଟେ ମେଡ଼ିସିନରେ ପ୍ରାୟ ଭଲ ହୋଇଯାଆନ୍ତି, କିନ୍ତୁ 25ରୁ 30% ଛୁଆମାନେ କ'ଣ କରେ, ସେମାନଙ୍କୁ 2ଟା

0: ପାତ ଆପଣଙ୍କର ଯୋଉ ଜୀବନ ଚାଲିଯାଏ ନିଶ୍ୱାସ ବନ୍ଦ ହୋଇ
1: ମାନେ ରୁନ୍ଧି ରୁନ୍ଧି ତାକୁ ଲାଗିକି ବୋଧେ ବାତ ମାରେ
0: ନା ନାଇଁ ବାତ ମାରିବା ସମୟରେ କଣ ହୁଏ ସିକ୍ରେସନ ବହୁତ ହୁଏ ଆପଣ ପାଟ ଲାଳ ବାହାରେ ସେ ଲାଳ କଣ ହବ ଆପଣ ଯେହେତୁ ଆପଣ ଚେତା ନଥିବ ସେ ଲାଳ ନିଶ୍ୱାସ ନଳୀ ପଳାଏ
1: ଆଚ୍ଛା
0: ସେତେବେଳେ ନିଶ୍ୱାସ ନଳୀ ବନ୍ଦ ହେଇଯିବ ନିଶ୍ୱାସ ନେଇପାରିବେନି ସେଥିପାଇଁ ସବୁବେଳେ କୁହାଯାଏ ସୁରକ୍ଷିତ ତାକୁ ଆଣିଦେବ ଡ୍ରେସ୍ ଖୋଲିଦେବ ସାଇଡ୍ କରିଦେବ ସାଇଡ୍ କଲେ କଣ ହବ ସେ ଲାଳ ବାହାରିଯିବ ବାପଟୁ ସାଇଡ୍ କରିଦେବେ ବହୁତ ଲୋକ କଣ କରନ୍ତି ପାଣି ପାଣି ଦେଇଦିଅନ୍ତି ସେ ପାଣି ପାଣି ଦେବନି ପାଣି ଦେଲେ ସେ ପାଣି ନିଶ୍ୱାସ ନଳୀ ପଳେଇବ
1: ହଠାତ୍ କଣ ପ୍ରାଥମିକ ଚିକିତ୍ସାଟା କଣ କରିବା ତାପରେ ଡାକ୍ତରଙ୍କୁ ଡାକିବା
0: ପ୍ରଥମେ ଆପଣ ଏତିକି କରିପାରିବେ ଆପଣ ତ ମେଡିସିନ ଦେଇପାରିବେନି ଆପଣ ତାକୁ ରଖିବେ ସେଇ ପଡ଼ି ରଖିଲା ପରେ 108
1: ଡାକିବେ ଆଜ୍ଞା ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର ଆଜ୍ଞା
2: ନମସ୍କାର
1: ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ କିଏ କହୁଛନ୍ତି ଆଜ୍ଞା
2: ମୁଁ ସୁହେଲ କୁମାର ବୈଠାରୁ କହୁଛି
1: ଆଜ୍ଞା କୋଉଠୁ କହୁଛନ୍ତି
2: ବରମପୁର କହୁଛି ଆମେ
1: ଆଜ୍ଞା ଆପଣଙ୍କର କଣ ପ୍ରଶ୍ନ ଅଛି ଆମ ଆଗରେ ବସିଛନ୍ତି ଡାକ୍ତର ଦେବାଶିଷ ପାଣିଗ୍ରାହୀ ପ୍ରଶ୍ନ ପଚାରନ୍ତୁ ଆଜ୍ଞା
2: ପ୍ରଶ୍ନ ହଉଛି ଯେ ଗୋଟେ 8 ବର୍ଷର ଛୁଆକୁ ଫିଟ୍ସ ରୋଗ ହେଇଛି ତ ସେଇଟା କେମିତି କଣ କମିବ କିଛି ବୁଝା ପଡୁନି ଆମେ ଅଲରେଡି ଯାଇକି ସବୁ ଜାଗାରେ ଯାଇକି ଆମେ ଦେଖେଇ ସାରିଲୁଣୁ ବହୁତ ଜାଗାରେ ଟ୍ରିଟମେଣ୍ଟ ନେଲୁଣୁ ବହୁତ ଏଇ ପରିଶ୍ରମ ହେଲାଣି କିନ୍ତୁ ସେ ପିଲାକୁ କୌଣସି ପ୍ରକାର ବି ଆହୁରି କିଛି ବି
1: ହେଇପାରୁନି
2: ଯଦି ଆମେ ଖରାରେ ଯଦି କୋଉଠି ଯଦି ଆମେ ଗୋଟେ ଧରିକି ଗଲୁ ବୋଲେ ଅଚାନକ ତାଙ୍କର ଏସବୁ ଷ୍ଟାର୍ଟ ହେଇଯାଉଛି ସବୁ ଜିନିଷ ସେଥିପାଇଁ ଆମେ ବହୁତ ପ୍ରୋବ୍ଲେମ୍ ଡିଷ୍ଟ୍ରିକ୍ଟରେ ଅଛୁ
0: ଆପଣ କୋଉଠି ଦେଖିଛନ୍ତି ଆପଣ ଆଗରୁ
2: ଟ୍ରିଟମେଣ୍ଟ ଆମେ ସାର୍ ୱାଇଜାଗ୍ରେ କରେଇଛୁ ସାର୍ ୱାଇଜାଗ୍ରେ କରେଇକିରି ଆମେ ଅଲରେଡି ଔଷଧ ଫୌଷଧ ନେଇକି ଆସିଥିଲୁ କିନ୍ତୁ ସେ ମେଡିସିନ ସରିଗଲା ପରେ ଆଉଥରେ ଆମେ ମେଡିସିନ ନେବାକୁ ଯାଇପାରିଲୁନୁ ସେଥିପାଇଁ ଆଉଥରେ ସେମିତି ହେଲା ଆଉଥରେ ମେଡିସିନ ନେଲୁ ନେଲା ପରେ ସେଟା କୌଣସି ପ୍ରକାର ଉଣା ହଉନି ଆଜ୍ଞା ଯେମିତି ଅଛି ସେମିତି ଏକା ଅଛି ପ୍ରୋବ୍ଲେମ ହିଁ ସେୟା
0: ଶୁଣନ୍ତୁ ପ୍ରଥମ ଜିନିଷ ହେଲା ବାତ ରୋଗର ଚିକିତ୍ସା ଏମିତି ଥଣ୍ଡା କାଶ ଭଳିଆ ହୁଏନି 10 ଦିନ କି 15 ଦିନ ମେଡିସିନ ଖାଇଲେ ଭଲ ହୋଇଯିବ ବାତ ରୋଗର ଅପସ୍ମାରର ମେଡିସିନ ଆରମ୍ଭ ହେଲା ମିନିମମ 2 ବର୍ଷ ମେଡିସିନ ଖିଆଯାଏ ରେଗୁଲାରଲି ଗୋଟେ ବି ଡୋଜ୍ ମିସ୍ ନ କରିକି କଣ୍ଟିନ୍ୟୁ 2 ବର୍ଷ ଚିକିତ୍ସା ହୁଏ ତାର ଆପଣ ଏମିତି ନୁହେଁ ଯେ ମାସେ ମେଡିସିନ ଶୁଣନ୍ତୁ ବାତ ମେଡିସିନ ଦେଲେ ଭଲ ହୋଇଯିବ ତାର ମିନିଂ ନୁହେଁ ଯେ ଅପସ୍ମାର ଗୁଡ଼ା ଭଲ ହୋଇଗଲା ଆପଣ ବାତ ରୋଗ ଦେଲା ପରେ 15-20 ଦିନ ଭିତରେ ବାତ ଭଲ ହୋଇଯିବ ତାପରେ ମାସେ ପରେ ମେଡିସିନ ବନ୍ଦ କଲେ ସେ ମେଡିସିନ କାମ କରିବନି ଆପଣ ଗୋଟିଏ ଥରେ ବାତର କିମ୍ବା ଅପସ୍ମାର ଯଦି ମେଡିସିନ ଆରମ୍ଭ ହେଲା ଗୋଟିଏ ଥରେ ମିନିମମ 2 ବର୍ଷ ମେଡିସିନ ନେବେ 2 ବର୍ଷ ମେଡିସିନ ନେଲା ପରେ ଯଦି ତାର ବାତ ପୁରା ସମ୍ପୂର୍ଣ୍ଣ ଭଲ ହେଇଗଲା ଆମେ ଧୀରେ ଧୀରେ କମିକି ବନ୍ଦ କରିବୁ ଆପଣ ମାସେ 2 ମାସ ମେଡିସିନ ଦେଇ ବନ୍ଦ କରିଛନ୍ତି ପ୍ରୋବ୍ଲେମ ହୁଏ ଆପଣ ମାସେ 2 ମାସ ମେଡିସିନ ଦେଇ ବନ୍ଦ କଲା ପରେ ଯେତେବେଳେ ପୁଣି ଯଦି ବାତ ହୁଏ ସେତେବେଳେ ସେ ପୁରୁଣା ମେଡିସିନ କାମ ନ କରିପାରେ ସେଥିପାଇଁ ହିଁ ବାତକୁ ସବୁବେଳେ ଇନିସିଆଲ ଚିକିତ୍ସା କରାଯାଏ କାହିଁକିନା ବାତ ଯେତେ ବାରମ୍ବାର ହେଇଯିବ ଯେତେ ବେଶୀ ହେଇଯିବ ମେଡିସିନର ଇଫେକ୍ଟିଭିଟି କମିଯିବ ଆପଣଙ୍କୁ ଯେଉଁ ମେଡିସିନ ଆଗରୁ କାମ କରୁଥିଲା ସେଇ ମେଡିସିନ ପଛେ କାମ କରିବନି ସବୁବେଳେ ସେଥିପାଇଁ ଆମେ ଗୋଟେ ଚିକିତ୍ସା କଲା ପରେ ଡାଇଗ୍ନୋସ୍ କଲା ପରେ ଆମେ ରୋଗୀମାନଙ୍କୁ ବାତର ପ୍ରଥମ ଚିକିତ୍ସା ହେଲା ମେଡିସିନ ଦ୍ୱିତୀୟ ଚିକିତ୍ସା ହେଲା କମ୍ପ୍ଲାଏନ୍ସ କମ୍ପ୍ଲାଏନ୍ସ ମାନେ ଆମେ ଯଦି ଗୋଟିଏ ମେଡିସିନ ଆରମ୍ଭ କଲୁ ଆପଣଙ୍କୁ ମିନିମମ 2 ବର୍ଷ ନେବେ ସେଇଟା ଆପଣ ଠିକ୍ କରିବାକୁ ପଡ଼ିବ ଆପଣ ସେଇଟା ରେଗୁଲାର ନେଇନାହାନ୍ତି 1 2 ନମ୍ବର ଜିନିଷ ବାତର ବିଭିନ୍ନ କାରଣ ଥାଏ ଯଦି ଆପଣଙ୍କର ଏମ୍ଆର୍ଆଇ କିମ୍ବା ନ୍ୟୁରୋ ଇମେଜିଂ ନର୍ମାଲ ଆସିଲେ ହିଁ ଆପଣ 2 ବର୍ଷ ଖାଇଲେ ଭଲ ହୋଇଯିବ ଯଦି ଆପଣଙ୍କ ଏମ୍ଆର୍ଆଇରେ ପ୍ରୋବ୍ଲେମ୍ ଅଛି ଆପଣଙ୍କୁ ମେଡିସିନ ଜୀବନ ସାରା ବି ନେବାକୁ ପଡ଼ିପାରେ ଯଦି ଆପଣ ଏମ୍ଆର୍ଆଇ ବାହାରିଲା ସେଟାକୁ ଜେନେଟିକ୍ ଏପିଲେପ୍ସି ବୋଲି କୁହନ୍ତି ଏମ୍ଆର୍ଆଇ ନର୍ମାଲ ବାହାରିଲା 2 ବର୍ଷ ଖାଇଲା ପିଲାର ବାତ ହେଇନି ଭଲ ହେଇଗଲା ବନ୍ଦ କରିଦେବୁ ଆମେ କିନ୍ତୁ ସପୋଜ୍ ଆପଣ ଏମ୍ଆର୍ଆଇ ବାହାର କଲେ ତାର ମୁଣ୍ଡ ଗୋଟେ ଟ୍ୟୁମର ଅଛି କିମ୍ବା ବହୁତ ଟ୍ୟୁମର ଷ୍ଟ୍ରୋକ୍ ଅଛି ଏଗୁଡ଼ା ସବୁ ବହୁତ ରେୟରଲି ହୁଏ କମନଲି ହୁଏ ଛୁଆମାନଙ୍କର ଛୁଆମାନେ ଯେତେବେଳେ ଡେଭଲପ୍ କରିଥାନ୍ତି ବ୍ରେନ୍ ସେତେବେଳେ ବ୍ରେନ୍ରେ ତିଆରି କେତେବେଳେ ଅସୁବିଧା ହୁଏ ସେଟାକୁ ଡେଭଲପମେଣ୍ଟାଲ ଡିଜର୍ଡର ବ୍ରେନ୍ ବୋଲି କୁହନ୍ତି ମାନେ ଯେଉଁଠି ଯେଉଁ ଜିନିଷ ରହିବା କଥା ବେଳେ ନଥାଏ ସେତେବେଳେ କ'ଣ ହୁଏ ସେଇ ପେସେଣ୍ଟ ରୋଗୀମାନଙ୍କୁ ବାତ ମେଡିସିନ ଜୀବନସାରା ଖାଇବାକୁ ପଡ଼େ ଏମିତି ନୁହେଁ ଯେ ଆପଣ 2 ବର୍ଷ ଖାଇ ବନ୍ଦ କରିଦେବେ ତ ଆପଣ ମେଡିସିନ କେତେ ବର୍ଷ ଖାଇବେ ଆପଣଙ୍କ ଟେଷ୍ଟ ଉପରେ ନିର୍ଭର କରେ ଆପଣଙ୍କର ବାତର କାରଣ କ'ଣ ସବୁ ରିପୋର୍ଟ ଯଦି ନର୍ମାଲ ଅଛି ଆପଣ 2 ବର୍ଷ ଖାଇବେ ବାତ ସମ୍ପୂର୍ଣ୍ଣ ଠିକ୍ ହେଇଗଲା ଆପଣ ଧୀରେ ଧୀରେ କମିକି ଆମେ ଡକ୍ଟର କହିବୁ ବନ୍ଦ କରିଦେବେ ସେଟା କମିଯିବ କିନ୍ତୁ ଯଦି ବ୍ରେନ୍ରେ କିଛି ପ୍ରୋବ୍ଲେମ୍ ଅଛି ବୋଲେ ଆପଣଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ମେଡିସିନ ଖାଇବାକୁ ପଡ଼ିପାରେ 2 ନମ୍ବର 3 ନମ୍ବର ଜିନିଷ ହେଲା ଛୁଆକୁ ଯେଉଁ ଗୋଟିଏ ମେଡିସିନ ଦେଲେ ଭଲ ହୋଇଯିବ ସେଇଟା ବି ଗ୍ୟାରେଣ୍ଟେଡ୍ ନୁହଁ ମୁଁ ଯାହା ମୁଁ କହିଲି 90-95% ଛୁଆ ମେଡିସିନରେ ଭଲ ହୋଇଯାନ୍ତି କିନ୍ତୁ ତାଙ୍କ କେବଳ 60% ଛୁଆ ହିଁ ଗୋଟିଏ ମେଡିସିନରେ ଭଲ ହୁଅନ୍ତି ବାକି ଯେଉଁ 20-30% ଛୁଆ ଅଛି ସେମାନଙ୍କୁ 2ଟା ମେଡିସିନ ଦରକାର ପଡ଼ିପାରେ 3ଟା ବି ମେଡିସିନ ଦରକାର ପଡ଼ିପାରେ ବୁଝିଲେ ନା ଯଦି ଗୋଟିଏ ମେଡିସିନରେ ଆମେ ନର୍ମାଲ ପାଇଁ ଆମେ ଗୋଟିଏ ମେଡିସିନ ଲୋ ଡୋଜ୍ରେ ଆରମ୍ଭ କରୁ ତାକୁ ବଢେଇ ବଢେଇ ହାଇ ଡୋଜ୍କୁ ଯାଉ ତାପରେ ଆମେ ଦ୍ୱିତୀୟ ମେଡିସିନ ଏଡ୍ କରୁ ସେ ପୁଣି ଲୋ ଡୋଜ୍ ଆରମ୍ଭ କରୁ ପୁଣି ବଢେଇ ବଢେଇ ହାଇ ଡୋଜ୍କୁ ଯାଉ ପୁଣି ତାପରେ ନ କମିଲେ ତୃତୀୟ ମେଡିସିନ ଆରମ୍ଭ କରୁ ଏମିତି ଧୀରେ ଧୀରେ ବଢାଯାଏ ମେଡିସିନ ଯେଉଁ ଡୋଜ୍ରେ ପିଲାର ବାତ ପୁରା କଣ୍ଟ୍ରୋଲ ହେବ ସେଇ ଡୋଜ୍କୁ କଣ୍ଟିନ୍ୟୁ କରାଯାଏ ସେଇ ଡୋଜ୍ରୁ କାଲକୁଲେସନ ଷ୍ଟାର୍ଟ ହୁଏ କି ବର୍ତ୍ତମାନ 2-3 ବର୍ଷ ଖାଇବ ତାପରେ ସେ ସମ୍ପୂର୍ଣ୍ଣ ରୂପେ ବାତ 3 ବର୍ଷ 2 ବର୍ଷ କିମ୍ବା 3 ବର୍ଷ ବନ୍ଦ ହେଲା ପରେ ଆମେ ମେଡିସିନ କମେଇବା ଧୀରେ ଧୀରେ ଆରମ୍ଭ କରୁ ଆପଣଙ୍କର 3ଟା ଜାଗାରୁ କେଉଁଟା ବି ଅସୁବିଧା ସିଓର ହେଇଛି ଏଇଥିରେ ଆପଣ ମେଡିସିନ କଣ୍ଟିନ୍ୟୁ କରିନାହାନ୍ତି କିମ୍ବା ତାର

0: ଶରୀରରେ କିଛି ପ୍ରୋବ୍ଲେମ୍ ଅଛି କିନ୍ତୁ ଆପଣ ମେଡ଼ିସିନ୍ ବନ୍ଦ କରିଦେଇଛନ୍ତି କିମ୍ବା ତା'ର ଗୋଟିଏ ମେଡ଼ିସିନ୍ କଣ୍ଟ୍ରୋଲ୍ ହେଉନି, ଆପଣ ସେକେଣ୍ଡ ଥାର୍ଡ଼ ମେଡ଼ିସିନ୍ ଦେଇନାହାନ୍ତି, ତ ଯେତେବେଳେ ଗୋଟେ ରୋଗୀଙ୍କର ବାତ ଡକ୍ଟରକୁ ଦେଖେଇବେ ଯେ ଆପଣ ଡକ୍ଟର ଦେଖିଲେ କାମ ସରିଗଲା ସେଇଟା ନୁହଁ, ବାତର ଚିକିତ୍ସାର ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଫଲୋଅପ୍। ଆପଣ ଦେଖିଲା ପରେ ମାସେ ପର୍ଯ୍ୟାୟ ଦେଖେଇବେ, 2 ମାସ ପର୍ଯ୍ୟାୟ ଦେଖେଇବେ, 3 ମାସ ପର୍ଯ୍ୟାୟ ଦେଖେଇବେ, ଯେତେବେଳେ ପର୍ଯ୍ୟନ୍ତ ବାତ ସମ୍ପୂର୍ଣ୍ଣ କଣ୍ଟ୍ରୋଲ୍ ନହୋଇଛି। ବାତ ପୁଣି କଣ୍ଟ୍ରୋଲ୍ ହେଲା ପରେ ପ୍ରତି 3 ମାସ 4 ମାସ ପର୍ଯ୍ୟାୟ ଦେଖାଉଥିବେ ଡକ୍ଟରଙ୍କୁ, ବେଲେ କଣ୍ଟ୍ରୋଲ୍ ହେବ। ଏମିତି ନୁହେଁ ଯେ ଆପଣ ଖାଇବେ 15 ଦିନ ମାସରେ ଭଲ ହେଇଗଲା ବନ୍ଦ କରିଦେଲେ ଆଉ 3 ମାସ ପରେ ଆରମ୍ଭ ହେଲା, ସେମିତି ହୁଏନି ଚିକିତ୍ସା।
1: ଡାକ୍ତରଙ୍କ ପରାମର୍ଶରେ ହିଁ ଖାଇବେ, ଡାକ୍ତରଙ୍କ ପରାମର୍ଶରେ ହିଁ ବନ୍ଦ କରିବେ।
0: ଆପଣ ମେଡ଼ିସିନ ମାସେ ଦବା ଯାହା ନ ଦବା ତାହା କିଛି ଡିଫରେନ୍ସ ନାହିଁ, ବୁଝିଲେ ନା?
2: ଓକେ ସାର୍,
1: ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ, ନମସ୍କାର। ଏମିତି ଆମର ବହୁତ ଲୋକ ଅଛନ୍ତି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ବନ୍ଦ କରିଦିଅନ୍ତି, ପୁଣି ଥରେ ଯେତେବେଳେ ବାତ ମାରେ ବା ଅପସ୍ମାର ଆସେ ସେତେବେଳେ ପୁଣି ଥରେ ଆଉ ଥରେ ଅସୁବିଧାରେ ପଡ଼ନ୍ତି, ପୁଣି ଡାକ୍ତରଙ୍କ ପାଖକୁ ଯାଆନ୍ତି।
0: ଅପସ୍ମାର ଚିକିତ୍ସା ଗୋଟେ ଲଙ୍ଗ ଟର୍ମ ଚିକିତ୍ସା, ମିନିମମ 2 ଇୟର୍ସ, ମିନିମମ 3 ବର୍ଷ 4 ବର୍ଷ 5 ବର୍ଷ ଦେବାକୁ ପଡ଼ିପାରେ, କିନ୍ତୁ ମିନିମମ ହେଲେ 2 ଇୟର୍ସ। ତ ସେଇ ସମୟରେ ଆପଣଙ୍କର ଫଲୋଅପ୍ରେ ପ୍ରୋବ୍ଲେମ୍ ହୁଏ, ବହୁତ ଲୋକ ଥରେ ଥରେ ଦେଖିବେ ଟୋଟାଲ ତାପରେ ଆସିବେନି, ବିଭିନ୍ନ କାରଣ ଅଛି, ଦୂର ଜାଗାରେ ରହୁଥିବେ। ତଥାପି ବର୍ତ୍ତମାନ ଗୋଟେ ଉପଲବ୍ଧ ଅଛି, ବର୍ତ୍ତମାନ ମେଡ଼ିସିନର ରେଟ୍ ବି ବହୁତ କମ୍ ଅଛି, ଆପଣଙ୍କୁ ବହୁତ ଖର୍ଚ୍ଚ ବି ପଡ଼େନି ମେଡ଼ିସିନ ଜାଗାରେ।
1: ଆମର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ
0: ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସରକାରୀ ସଂସ୍ଥା, ଆମର ଏମକେଜି ମେଡ଼ିକାଲ ଯାଆନ୍ତୁ କିମ୍ବା ଯୋଉଠି ବି ଯାଆନ୍ତୁ, ବର୍ତ୍ତମାନ ବାତ ମେଡ଼ିସିନ ଫ୍ରିରେ ସପ୍ଲାଏ ଅଛି, ମାନେ ଗୋଟେ ମେଡ଼ିସିନ ନୁହଁ 10-12 ପ୍ରକାର ମେଡ଼ିସିନ ଫ୍ରିରେ ସପ୍ଲାଏ ଅଛି, କେବଳ ଆପଣ ଆସିବେ ମେଡ଼ିସିନ ଲେଖେଇ ନେବେ, ସେତିକି ହେଲା କଥା। ଆମର ଆସନ୍ତି, ଆମର ଆମେ ଯେଉଁ ଏମକେଜି ଓପିଡି କରୁ, ପାଖାପାଖି ଗୋଟିଏ ଓପିଡିରେ 70-80 ପେସେଣ୍ଟ ଆସନ୍ତି ବାତ ରୋଗୀ କେବଳ।
1: ଆଉ ଗୋଟେ ଶ୍ରୋତାଙ୍କର କଲ୍ ଆସିଯାଇଛି ଆମର। ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର ଆଜ୍ଞା, ସ୍ୱାଗତ କରୁଛୁ ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। ଆମ ଆଗରେ ଅଛନ୍ତି ଡକ୍ଟର ଦେବାଶିଷ ପାଣିଗ୍ରାହୀ, ସ୍ନାୟୁ ରୋଗ ବିଶେଷଜ୍ଞ। ଆପଣଙ୍କର କଣ ପ୍ରଶ୍ନ ଅଛି ପଚାରନ୍ତୁ, ସାର୍ ଆମକୁ ସମାଧାନର ବାଟ ବତେଇବେ।
2: ସାର୍ ନମସ୍କାର। ସାର୍
0: ନମସ୍କାର।
2: ସାର୍ ମୁଁ ଏଠୁ ଗେଡୁଦା ଲକ୍ଷ୍ମୀ ଅଣ୍ଟାରୁ କହୁଥିଲି।
1: ଆକ୍ଚୁଆଲି
2: ସାର୍ ମୋର ବିପି ଅଛି, ଡାଇବେଟିକ ଅଛି, ଆଉ ବେଳେ ବେଳେ ଗୋଡ଼ ଯାକ ସବୁ ମୋଡ଼ି ହେଇଯାଉଛି, ମାନେ ୱିକନେସ୍ କୁ ଗୋଡ଼ ଯାକ ଚାଲିପାରୁନି, ହାତ ଗୋଡ଼ ସବୁ ମୋଡ଼ି ହେଇଯାଉଛି।
0: ଡାଇବେଟିସ ଅଛି, ତ ହାତ ଗୋଡ଼ ମୋଡ଼ି ହେବାର କିମ୍ବା ଝିମା ଖାଇବାର ଲକ୍ଷଣ, ଡାଇବେଟିସ ନ୍ୟୁରୋପାଥିର ଲକ୍ଷଣ, ଡାଇବେଟିସ ସ୍ନାୟୁ ଅସୁବିଧା ହୁଏ, ଏଇଟା ନେଇ ଆପଣଙ୍କ ପାଖରେ ଯୋଉ ମେଡ଼ିସିନ ଡକ୍ଟର ଅଛନ୍ତି କିମ୍ବା ନ୍ୟୁରୋଲୋଜି ଡକ୍ଟର ଅଛନ୍ତି, ତାଙ୍କୁ ଦେଖାନ୍ତୁ, ସେ ଆର ଚିକିତ୍ସା କରିବେ।
1: ସ୍ନାୟୁ ରୋଗ ବିଶେଷଜ୍ଞଙ୍କ ପାଖକୁ ଯଦି ଯିବେ ତାହେଲେ ନିଶ୍ଚିତ ଭାବରେ ଆପଣ ତାର ସମାଧାନର ବାଟ ପାଇଯିବେ। ହେଲେ ଆଜ୍ଞା ରହୁଛୁ, ନମସ୍କାର।
0: ତ ମୁଁ ଯୋଉ କହୁଥିଲି, ଆପଣ ବର୍ତ୍ତମାନ ଯୋଉ ବାତ ମେଡ଼ିସିନ ଗୁଡ଼ାକ ଅଛି, ବର୍ତ୍ତମାନ ପିଏଚ୍ସି ସିଏଚ୍ରେ ବି ଆଭେଲେବଲ୍ ଅଛି,
1: ଆଜ୍ଞା
0: ଏମକେସିରେ ବି ଆଭେଲେବଲ୍ ଅଛି। ପିଏଚ୍ସି ସିଏଚ୍ ଡକ୍ଟରମାନେ ମଧ୍ୟ ବହୁତ ବଢ଼ିଆ ଚିକିତ୍ସା କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ବର୍ତ୍ତମାନ ପିଜି ପୋଷ୍ଟ ଗ୍ରାଜୁଏଟ୍ କରିକୁଲମ୍ରେ ଅପସ୍ମାର ଗୋଟେ
1: ଆଉ ଗୋଟେ କଲ୍ ଆସିଯାଇଛି ଆମର।
2: ହ୍ୟାଲୋ,
1: ହ୍ୟାଲୋ, ନମସ୍କାର ଆଜ୍ଞା।
2: ନମସ୍କାର ମ୍ୟାଡମ୍,
1: ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ହଁ ମ୍ୟାଡମ୍, ଧନ୍ୟବାଦ।
1: ଆମର ବିଷୟବସ୍ତୁ ରହିଛି ପିଲାଙ୍କ ବାତ ରୋଗ ବା ଅପସ୍ମାର ରୋଗର କାରଣ ଓ ନିରାକରଣ। ଆପଣ ପ୍ରଶ୍ନ ପଚାରି ପାରନ୍ତି ଆମର ଡାକ୍ତର ମହାଶୟଙ୍କୁ।
2: 8 ବର୍ଷର ଗୋଟେ ଛୁଆକୁ ମୋର ତାର ଗୋଡ ଜାଗାଟା ପୁରା ଫୁଲିକିରି ଅଛି, ସେଟା ସେ ଡାକ୍ତରକୁ ଦେଖା ହେଲା, ସେ ଡାକ୍ତର ଇଞ୍ଜେକ୍ସନ ଦେଲେ, କିନ୍ତୁ 2 ଦିନ ପରେ ଛାଡି ଯାଉଛି, ପୁଣି ସେଟା ଟିକେ ଫୁଲା ଟାଇପ୍ ରହିଯାଉଛି, ସେଟା ସେଟା କୋଉ ଟାଇପ୍ ର ମାନେ ହେଇଥିବ, ଆଉ ତାକୁ କଣ କଲେ ହବ?
0: ଆରେ ଗୋଡ ଫୁଲି ହବ, ସେ ଛୁଆ ରୋଗକୁ ଦେଖେଇବେ ଆପଣ, ଏଇଟା ସ୍ନାୟୁ ରୋଗରେ ନର୍ମାଲ ଏମିତି ହୁଏନି। ଆପଣ ଛୁଆ ରୋଗୀଙ୍କୁ ପେଡିଆଟ୍ରିସିଆନ ଯେଉଁମାନେ ଅଛନ୍ତି, ଆପଣ କୋଉଠୁ କହୁଛନ୍ତି?
2: ଆଜ୍ଞା, ସୁଲେଖା ଝାରସୁଗୁଡ଼ା ଜିଲ୍ଲାରୁ କହୁଛି। ଆଜ୍ଞା ଆଜ୍ଞା,
0: ଶୁଣନ୍ତୁ, ଆପଣଙ୍କ ଝାରସୁଗୁଡ଼ାର ଯେଉଁ ଆପଣଙ୍କର ସିଟି ହସ୍ପିଟାଲ ଅଛି ବା ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ଅଛି, ସେଠି ପେଡିଆଟ୍ରିସିଆନ ଅଛନ୍ତି, ତାଙ୍କୁ ପେଡିଆଟ୍ରିସିଆନ ଦେଖାନ୍ତୁ, ଛୁଆଙ୍କର ଗୋଡ଼ ଫୁଲିବା, ଛୁଆଙ୍କର ଗୋଡ଼ ଫୁଲିବା, ଆପଣଙ୍କର ଗଣ୍ଠି ବାତ ହେଇପାରେ କିମ୍ବା ଇନଫେକ୍ସନ ବି ହେଇପାରେ, ବୁଝିଲେ? ତ ଆପଣ ପେଡିଆଟ୍ରିସିଆନକୁ ନେଇ ଦେଖାନ୍ତୁ, ସିଏ ଆପଣଙ୍କୁ କହିବେ କେମିତି ଚିକିତ୍ସା କ'ଣ ହବ, ସେଟା ସ୍ନାୟୁ ରୋଗ ନର୍ମାଲ ହୁଏନି। ବଡ ଲୋକମାନଙ୍କର ଯଦି ସ୍ନାୟୁ ରୋଗ ହେଇଛି, ଝିମା ଖାଇବ, କାଲୁଆ ହବ, ମୁଣ୍ଡ ବିନ୍ଧା ହବ, ବେକ ଅଣ୍ଟା ବିନ୍ଧା ହବ, ବାତ ମାରିବ, ପକ୍ଷାଘାତ ହବ, ବୁଝିଲେ, ଚେତା ପଳେଇବ, ହାତ ଗୋଡ ପାରାଲିସିସ ହେଇଯିବ, ଆଖି ପାରାଲିସିସ ହେଇଯିବ, କଥା କହିବାରେ ଅସୁବିଧା ହବ, ପରିସରରେ ଅସୁବିଧା ହବ, ମେମୋରିରେ ପ୍ରୋବ୍ଲେମ୍ ହବ, ମନେ ରଖିବାରେ।

0: ଟ୍ୟୁମର୍ ହେଇଛି, ଟ୍ୟୁମର୍ ଅପରେସନ୍ କଲେ ଭଲ ହୋଇଯାଏ, ପକ୍ଷାଘାତ ହୋଇଛି ସେଟା ଟ୍ରିଟମେଣ୍ଟ କଲେ ଭଲ ହୋଇଯାଏ, ଯଦି MRI ନର୍ମାଲ୍ ଅଛି ମିନିମମ୍ 2 ବର୍ଷ ମେଡିସିନ୍ ଖାଇବେ କିନ୍ତୁ ଯଦି କେତେଟା କାରଣ ଅଛି, ଯଦି ଆପଣଙ୍କର ଯେମିତି ମୁଁ କହିଲି ଡେଭଲପମେଣ୍ଟାଲ ଡିସଅର୍ଡର୍ ଅଫ୍ ବ୍ରେନ୍, ତ ଜନ୍ମ ବେଳେ ଯଦି ପେରିନାଟାଲ୍ ଆସ୍ପେକ୍ସିଆ ହେଇଗଲା କିମ୍ବା ବ୍ରେନ୍ର କିଛି ଜାଗାରୁ ଅକ୍ସିଜେନ୍ ଗଲାନି, କିଛି ଜାଗା ନଷ୍ଟ ହେଇଗଲା, ତ ଏଗୁଡ଼ାର କ'ଣ ହୁଏ ନା, ଏଗୁଡ଼ାର 2 ବର୍ଷ 3 ବର୍ଷ ଭଲ ହୁଏନି, ଏଗୁଡ଼ାକ ବହୁତ ଲମ୍ବା ପର୍ଯ୍ୟନ୍ତ ମେଡିସିନ୍ ଖାଇବାକୁ ପଡ଼େ। କିନ୍ତୁ ମ୍ୟାକ୍ସିମମ୍ କେସ୍ରେ ନର୍ମାଲି ସେଗୁଡ଼ାକ କେବଳ 20-15% କେସ୍ରେ ସେମିତି ହୁଏ, ମ୍ୟାକ୍ସିମମ୍ ପାଖାପାଖି 70-80% କେସ୍ରେ ମେଡିସିନ୍ ଖାଇବା ଦ୍ୱାରା
1: ଭବିଷ୍ୟତ
0: ଯଦି ପିଲାର ଡେଭଲପମେଣ୍ଟ ଠିକ୍ ଅଛି, ପାଠପଢ଼ା ଠିକ୍ କରୁଛି, ବ୍ୟବହାର ଭଲ ଅଛି, ତେବେ ସେ ଛୁଆମାନେ ପ୍ରାୟ 95-95% କେସ୍ରେ ସମ୍ପୂର୍ଣ୍ଣ ଭଲ ହେଇଯାଏ,
1: ବିବାହ ବୟସରେ
0: କିଛି ଅସୁବିଧା ହୁଏନି। ଆପଣଙ୍କ ଯାହା ଛୁଆର ବାତ ଅଛି ମିନିଂ ହେଉଛି ଆପଣ ବଡ଼ ହେଲେ ବାତ ସେମିତି
1: ନୁହଁ,
0: 2 ବର୍ଷ ମେଡିସିନ୍ ଖାଇବେ, 2 ବର୍ଷ ପରେ ଆପଣଙ୍କ ବାତ କମିଯାଏ, ଟୋଟାଲି ବନ୍ଦ ହେଇଯାଇଛି, ଆମେ କମି କମି ମେଡିସିନ୍ ବନ୍ଦ କରିଦେଉ। ଯଦି ବାତ ମେଡିସିନ୍ ବନ୍ଦ କରିବାର 5 ବର୍ଷ ପର୍ଯ୍ୟନ୍ତ ଯଦି ବାତ ନ ହେଲା, ଆପଣଙ୍କ ଜୀବନ ଯାହା କ୍ୟୁର ହେଇଗଲା ବୋଲି କୁହାଯାଏ, କ୍ୟୁରର ଡେଫିନେସନ୍ ହେଲା ସେଇଟା, ମେଡିସିନ୍ ବନ୍ଦ କରିବାର 5 ବର୍ଷ ପର୍ଯ୍ୟନ୍ତ ଯଦି ବାତ ନ ହେଲା, ତେବେ ଛୁଆଟା କ୍ୟୁର ହେଇଯାଇଛି ବୋଲି କୁହାଯାଏ।
1: ବହୁତ ସୁନ୍ଦର ପରାମର୍ଶ ଦେଇଛନ୍ତି ଆମର ଶ୍ରୋତାବନ୍ଧୁମାନଙ୍କୁ ଯେ ପିଲାଙ୍କର ଅପସ୍ମାର ରୋଗ ଆଉ ବାତ ରୋଗ ସମ୍ପର୍କରେ, ଆଉ ସୁନ୍ଦର ମଧ୍ୟ ସମାଧାନର ବାଟ ମଧ୍ୟ ବତେଇ ଦେଇଛନ୍ତି। ଯେଉଁମାନେ କି ଡରୁଥିଲେ ସେମାନଙ୍କ ପିଲାଙ୍କର ଭବିଷ୍ୟତ କ'ଣ ହେବ, ସେହି ସମ୍ପର୍କରେ ମଧ୍ୟ ଆପଣଙ୍କୁ ସେମାନଙ୍କୁ ନିର୍ଭୟର ପ୍ରତିଶ୍ରୁତି ଦେଇଛନ୍ତି ଯେ କୌଣସି ପିଲା ଯଦି ଅପସ୍ମାର ରୋଗରେ 14 ବର୍ଷ ପରେ ଯଦି କିଛି ପୀଡ଼ିତ ନ ହୁଅନ୍ତି ବା ମେଡିସିନ୍ ଖାଇଲା ପରେ 2 ବର୍ଷ ପରେ 5 ବର୍ଷ ପର୍ଯ୍ୟନ୍ତ ଯଦି ଅପସ୍ମାର ନ ମାରେ, ତାହେଲେ ସେ ଜୀବନ ସାରା ତାଙ୍କୁ ବାତ ରୋଗ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ସେଥିପାଇଁ ଆମର ଶ୍ରୋତାବନ୍ଧୁମାନେ ଯେଉଁମାନେ କି ଡରୁଥିଲେ ଅପସ୍ମାର ବା ବାତ ରୋଗ ପାଇଁ ବୋଲି ନିଜ ପିଲାଙ୍କର ଭବିଷ୍ୟତକୁ ନେଇ, ଜୀବନର କୌଣସି ଏକ ମୁହୂର୍ତ୍ତରେ ମଧ୍ୟ ସେମାନେ ଆଉ ଭୟ କରିବେନି। ଆପଣ ଯେଉଁ ସୁନ୍ଦର ପରାମର୍ଶ ଦେଲେ, ନିର୍ଭୟରେ ପ୍ରତିଶ୍ରୁତି ଦେଲେ, ସେଥିପାଇଁ ଆମ ଆକାଶବାଣୀ ତରଫରୁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
2: ହ୍ୟାଲୋ ଡକ୍ଟର। ହ୍ୟାଲୋ ଡକ୍ଟର।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଇଲୋ ମାଉସୀ, ତୁ କାହିଁକି ଏମିତିକା ଟେନସନ୍ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା।

0: ରମେଶ, ଏ ସଞ୍ଜୟ, ଆରେ ଶୁଣ ଶୁଣ ଶୁଣ ଶୁଣ,
1: ଇଏ ଆମକୁ ଡାକିଲେ ସାମୁ ସାର୍?
0: ହଁ, ମାନେ ଇଏ କଣ ପଚାରୁଥିଲି କି, ତୁମେ କୁଆଡେ ନାଟକ କରୁଛ ଶୁଣିଲି?
2: ହଁ, ଆମ କ୍ଲବର ଆନୁଆଲ ଫଙ୍କସନ, ଆଉ ଡ୍ରାମାଟା ହବନି? ହବ ନା ଆଉ?
0: ହଁ, ଭଲ ଭଲ ଭଲ କର, ନାଟକ କର, ନାଟକ ହେଲା କଳା ମଧ୍ୟରେ ଶ୍ରେଷ୍ଠ। ଆଉ ଯୁବ ସମାଜ ଅଧିକରୁ ଅଧିକ ନାଟକ କରିବା ଉଚିତ। ତମେ କି ନାଟକ କରୁଛ?
1: ସିରାଜୁଦ୍ଦୌଲା।
0: ବାବା ବାହ, ଚମତ୍କାର, ଅତି ସୁନ୍ଦର। ସିରାଜୁଦ୍ଦୌଲା, ପଲାଶିର ଯୁଦ୍ଧ, ମିର୍ଜାଫରଙ୍କ ଷଡ଼ଯନ୍ତ୍ର, ଲର୍ଡ କ୍ଲାଇଭର ଚକ୍ରାନ୍ତ, ସିରାଜୁଦ୍ଦୌଲାଙ୍କୁ ହତ୍ୟା, ଆଉ ଅସ୍ତାଚଳରେ ସ୍ଵାଧୀନତାର ସୂର୍ଯ୍ୟ। ବାବା ବାବା ବାହ, ଅତି ଚମତ୍କାର।
2: ଆମେ ତାହେଲେ ଚାଲିଲୁ ମଉସା, ଆମର ଗୁଡ଼ାଏ କାମ ଅଛି ସିଆଡ଼େ।
0: ଆରେ ରୁହ ରୁହ, ତମ ଟୋକା ଟାକାଳିଆଙ୍କର ତ ଏଇ ଦୋଷ ଗଲାନି ଆଉ, ସବୁବେଳେ ଖାଲି ତରବର, ଦୁଇ ମିନିଟ କଥାବାର୍ତ୍ତା କରିବାକୁ ବି ତୁମକୁ ସମୟ ନାହିଁ। ମାନେ ଇଏ ମୁଁ କ'ଣ ପଚାରୁଥିଲି କି, ନାଟକର ସବୁ ଆୟୋଜନ କ'ଣ ସରିଗଲାଣି? ମାନେ ଇଏ କାଷ୍ଟିଂ ସରିଗଲାଣି?

0: ସମୟ ଥିବ ଆଏ କ'ଣ ତୁମେ କହୁଛ, ସମୟ ନଥାଏ ସମୟ କରି ନେବାକୁ ହୁଏ। ନାଟକ ହେଲା ଗୋଟେ ଜାତିର ସଂସ୍କୃତିର ଆଇନା। ଆଉ ଇଂରେଜୀରେ ଗୋଟେ କଥା ଅଛି, ଏ ନେସନ ଇଜ୍ ନୋନ୍ ବାଇ ଇଟ୍ସ ଥିଏଟର। ନାଟକ ଗୋଟେ ଦେଶକୁ ଗୋଟେ ଜାତିକୁ ଚିହ୍ନାଏ।
1: ମାଇଲା,
0: ଆମର ମହାନ ଉତ୍କଳୀୟ ସଂସ୍କୃତି ଏବେ କାହିଁକି ଅବକ୍ଷୟ ଆଡ଼କୁ ଆଗେଇ ଯାଉଛି ଜାଣିଛ? କାରଣ ହେଲା ଆମେ ଆଉ ନାଟକ କରୁନାହୁଁ। ନାଟକ ନ କଲେ
1: ହେଲା ବୁଢ଼ା ଅଧଘଣ୍ଟିଆ ଭାଷଣଟା ଆଉ। ଇଏ ମଉସା, ଆମେ ସତରେ ଜାଣିନଥିଲୁ ଆପଣ ନାଟକରେ ଏତେ ଇଣ୍ଟରେଷ୍ଟେଡ ବୋଲି।
0: ଆଇ ଇଣ୍ଟରେଷ୍ଟେଡ ମାନେ, ମୋ ସାରା ଜୀବନ ମୁଁ ନାଟକକୁ ହଳ ଫେଇ ଆସିଛି। ଆଏ ନାଟକ ହିଁ ମୋର ନିଶା, ମୋର ଧ୍ୟାନ ଜ୍ଞାନ ସବୁକିଛି। ତେବେ ଇଏ କ'ଣ ପଚାରୁଥିଲି କି, ଆଏ ତମର କାଷ୍ଟିଂ କ'ଣ ପୁରାପୁରି ସରିଗଲାଣି? ମାନେ ମୁଁ ଭାବୁଥିଲି ଯଦି ମୋ ଯୋଗ୍ୟ କିଛି ଭୂମିକା ଥାଏ ତେବେ।
2: ନାହିଁ ମାନେ ମୂଷା, ଏ ବିଷୟରେ ଆମେ ତ କିଛି ଠିକ୍ କରି ଜାଣିନୁ, ଡାଇରେକ୍ଟରଙ୍କୁ ପଚାରିବୁ। ଯଦି କିଛି ରୋଲ୍ ଥାଏ ତେବେ ଆପଣଙ୍କୁ ନିଶ୍ଚୟ ଜଣେଇଦେବୁ।
0: ନିଶ୍ଚୟ ଜଣେଇବ। ଆରେ ଆମେ ହେଲୁ ଏ ଲାଇନ୍ର ପୁରୁଣା ଲୋକ, ଆମକୁ ପଚାରିବ ନା ଆଉ? ମନକୁ ମନ କ'ଣ ନା ନାଟକ କରୁଛୁ।

0: ନାଇନରେ ପୁରୁଣା ନୋକ ନା ଛେନା ଗୁଡ଼ ଆରେ ସାମୋସା ପରା ମୋ ସାନ ମାମୁଙ୍କ କ୍ଲାସମେଟ୍ ସାନ ମାମୁଁ କହୁଥିଲେ ଜୀବନରେ ଥରଟେ ସେ ଷ୍ଟେଜ୍କୁ ଓହ୍ଲେଇଥିଲା ସେଟା ପୁଣି ସ୍କୁଲ ବେଳେ ବୁଝିଲ ଏମିତି ମାନେ ଭୁଲଭାଲ ଡାଇଲଗ କହି କେଲେଙ୍କାରୀ କଲେ ଯେ
1: ଏ ତାହେଲେ ତ ଏବେ ଭାରି ଅଡ଼ୁଆ ଧାରେ ଆରେ ନାଟକରେ ଯଦି ସେ କିଛି ଭୁଲଭାଲ କରିବେ ତାହେଲେ ତ ବୋଲୁ ପଡ଼ିବ ଲୋକମାନେ ଆର ବର୍ଷ ଚାନ୍ଦା ଫାନ୍ଦା କିଛି ଦେବେନି ଆମ ଡ୍ରାମା ମିସ୍ ପୁରା ବନ୍ଦ ହେଇଯିବ ଯେ
0: ନାଇଁ ନାଇଁ ରିସ୍କ କାହିଁ ନବା ଯେ ତାକୁ ସିଧା କହିଦେବା ଆଉ ରୋଲ ନାହିଁ ସବୁ ଫିଲ୍ଅପ୍ ବାସ୍ କଥା ସରିଲା ମୁଡ଼ୁ ମାଇଲେ ଯିବ ସରି
2: ମୋ ମୁଣ୍ଡକୁ ଗୋଟେ ବଢିଆ ଆଇଡିଆ ଆସିଛି ଫାର୍ଷ୍ଟ କ୍ଲାସ୍ ଗୁଡୁମ୍
1: ଗୁଡୁମ୍ ସେଟା କଣ
2: ଗୁଳି ଗୁଳି ବନ୍ଧୁକ ଗୁଳି
1: ବନ୍ଧୁକ ଗୁଳି
2: ହଁ ଗୋଟାଏ ଗୁଳି ଆଉ ଦିଟା ଶିକାର ଟୁ ବାର୍ଡସ୍ ଇନ୍ ୱାନ୍ ସଟ୍ ୱାରେ ପ୍ରଦୀପ ମହାପାତ୍ର ୱା କି ଆଇଡିଆ ତ
0: ହଉ ଆଇଡିଆଟା ଟିକେ ଆମ ଆଡ଼କୁ ଖସାଅ ଆମକୁ ଶୁଣାଅ
2: ଆରେ ଏକଦମ ଏକ୍ସଲେଣ୍ଟ ଫାର୍ଷ୍ଟ କ୍ଲାସ୍ ଆଇଡିଆ ଶ୍ୟାମବାବୁ ଅଭିନୟ ବି କରିବେ ଆଉ ଆମର ବି କିଛି ସମସ୍ୟା ହବନି
0: ଆଚ୍ଛା ହେଲେ ଟିକେ କହୁନା ଆଇଡିଆଟା କଣ ଫିଟେଇକି କୁହ ମୁଁ
2: ଶୁଣ

0: आमे मौसी रमेश आउ संजय
1: आस आस भितर को आस
0: मौसी नमस्कार
1: नमस्कार
2: मौसा नांते के तांका भल टी काम तला
1: भितर अछंती तम माने बस मु डाकी देउची हेडी सुनु छ रमेश आउ संजय तुमको खोजछंती
3: अरे रमेश संजय तम माने इते बेले
0: नमस्कार मौसा
3: नमस्कार नमस्कार हो बस बस बस आए सुनु छ
2: ତୁମମାନେ
3: ପରା କହୁଥିଲ କଣ କାଷ୍ଟିଂ ସରିଯାଇଛି ବୋଲି ରିହର୍ସାଲ ଆରମ୍ଭ ହେଲାଣି ସପ୍ତାହ ହେଲା
2: ହଁ ଯେ କିନ୍ତୁ ସେ ରୋଲଟା ପାଇଁ ଗୋଟେ ସୁଟେବୁଲ ଲୋକ କେହି ମିଳୁନଥିଲେ
0: ମିଳିଲେନି
2: ଡାଇରେକ୍ଟର କହୁଥିଲେ ଯେ ସେ ରୋଲଟା ଏତେ ଗୁରୁତ୍ୱପୂର୍ଣ୍ଣ ଯେ କୌଣସି ଲୋକକୁ ସେ ରୋଲ ଦେଇ ହବନି ନାଟକର ସକ୍ସେସ ସେଇ ରୋଲଟା ଉପରେ ନିର୍ଭର କରୁଛି ନା
3: ଆଚ୍ଛା ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା
0: ହଁ ମୂଷା ସେଇଥିପାଇଁ ପରେ ଡାଇରେକ୍ଟର ସେ ରୋଲଟା ଭୁସ୍କିନା କାହାକୁ ଦଉନଥିଲେ
4: ହେଲେ ଆମେ ଦି ଜଣ ଯେମିତି ଆପଣଙ୍କ କଥା କହିଛୁ ସିଏ ତ ଏକଦମ ଇମ୍ପ୍ରେସଡ୍ ଆଉ କହିଲେ ତାଙ୍କୁ ତୁରନ୍ତ ନେଇଆସ ବୁଝିଲେ ମଉସା ସନ୍ଧ୍ୟାବେଳେ କ୍ଲବକୁ ଚାଲି ଆସନ୍ତୁ ଆମେ ଭାବୁଛୁ ଆମ ହିସାବ ଏପଟ ସେପଟ ହବନି ରୋଲଟା ଆପଣ ପାଇଯିବେ
3: କହୁଛ ସେ ରୋଲଟା ମତେ ନିର୍ଦ୍ଦେଶକ ଦେବେ ହଉ ତାହେଲେ ଯିବା ତମ କ୍ଲବ ଆରେ ଆଉ ଆଗରୁ ବହୁତ ନାଟକ ଥିଏଟର କରିଛି ବୁଝିଲ ଏବେକୁ ମନ ଟିକେ ମଉଳି ଆସିଲାଣି କିନ୍ତୁ ତଥାପି ଭଲ ରୋଲ ମିଳିଲେ କି ଜମାନ ଥିଲା ଆମ ଗାଁରେ ଆମେ ନାଟକ କରୁ ମୁଁ ହିରୋ ଟ୍ରାଜେଡି ହଉ କି କମେଡି

0: ନବ ଦେଢ ହଜାର, ତାପରେ ପୁଣି ସେଟ୍ ଲାଇଟ୍ ମାଇକ୍ ଏମିତି ସବୁ ଅଛି, ତାଛଡା ମୂଷା ପୁଣି ଲେଡି ଆର୍ଟିଷ୍ଟ ଭଡ଼ା, ଆମେ ପୁରା ନାକେଦମ ହେଇଗଲୁଣି। ସେଇଥିପାଇଁ ଭାବୁଥିଲୁ ମାନେ ଇଏ ସଞ୍ଜୟ ତୁ ବୁଝ,
1: ମଉସାଙ୍କୁ କଣ ବୁଝେଇବି, ସେ ପୁରୁଣା ଲୋକ, ସେ କଥା କହିବି ମଉସା, ଟଙ୍କା ଖର୍ଚ୍ଚ ହବ ତ ନାଟକରେ।
2: ବୁଝିଗଲି ବୁଝିଗଲି, କଣ ଚାନ୍ଦା
0: ଦରକାର, ଆପଣ ଚାନ୍ଦା କହି ଆମକୁ ଲଜ୍ଜା ଦିଅ,
1: ଚାନ୍ଦା କହିଲେ ନବୁ
0: ନାହିଁ, ମାନେ ଏହାକୁ କଳା କ୍ଷେତ୍ର ପାଇଁ ଆପଣ ଦାନ ବୋଲି କହିଦିଅନ୍ତୁ।
2: ଆଚ୍ଛା ହଉ ହଉ, କେତେ ଦବା ମାନେ କେତେ ଦେବି କହୁନ, ନାଟକ ପାଇଁ ତ କରିବା ତ ଆମର ଗୋଟେ କର୍ତ୍ତବ୍ୟ ଆଉ
1: ବେଶୀ ନୁହଁ, 300 ଟଙ୍କା ହେଲେ ମ୍ୟାନେଜ କରିଦେବୁ।
2: 300 ଟଙ୍କା
0: ମାନେ ନାଟକର ଉନ୍ନତି ପାଇଁ କଣ ଆପଣ ଏତିକି ସାହାଯ୍ୟ କରିପାରିବେନି? ମୁଁ
1: ଆପଣଙ୍କ ଭଳି ନାଟ୍ୟପ୍ରେମୀ ଏତିକି ଆମେ ଆଶା କରିବୁନି?
2: ହଉ ହେଲା ହେଲା ହେଲା, ତମେ ଟିକେ ବସ, ମୁଁ ଭିତରୁ ନେଇ ବସ।
3: ସଞ୍ଜୟ ଆମ ପ୍ଲାନର ଫାର୍ଷ୍ଟ ଷ୍ଟେପ୍ଟା ସକ୍ସେସଫୁଲ
4: ରହମ, କାହିଁ ଏମିତି ହଉଛୁ ଉଛୁଳୁଛୁ? ଆରେ ସେକେଣ୍ଡ ଷ୍ଟେପ୍ଟା ପୁଣି ଅଛି ପରା, ସେତେବେଳେ ଯଦି ବୁଢା ବିଗିଡିବ ନା।
3: ନାଇଁ ମୋ ପ୍ରଦୀପ ଭାଇ ସବୁ ଆଡଜଷ୍ଟ କରିଦେବେନି,
4: ବୁଢା ଇଜ୍ କମିଂ, ବୁଢା ଇଜ୍ କମିଂ।
2: ସେମିତି ନୁହଁ ସେମିତି ନୁହଁ, ଗଣିକି ନିଅ ଗଣିକି।
1: ହେ ମଉସା ଆପଣ,
2: ଆଉ ତମ ନିର୍ଦ୍ଦେଶକ କଣ ତାଙ୍କ ନାଁ?
0: ପ୍ରଦୀପ ଭାଇ, ପ୍ରଦୀପ ମହାପାତ୍ର।
2: ଆଚ୍ଛା,
0: ଆମେ ଶ୍ରଦ୍ଧାରେ ତାଙ୍କୁ ପ୍ରଦୀପ ଭାଇ ବୋଲି ଡାକୁ, ଏକଦମ ଏ କ୍ଲାସ ଡାଇରେକ୍ଟର, ଲୋକଙ୍କ ମୁହଁ ଦେଖି ସେ କହିଦେବେ ତାଙ୍କ ଦେଇ ନାଟକ ହବ କି ନାହିଁ, ଜାଣିଲେ ମଉସା? ଏଇ ସେଇଦିନ ଓଡ଼ିଆ ଫିଲ୍ମର ଜଣେ ହିରୋ ଆସି ପ୍ରଦୀପ ଭାଇଙ୍କୁ କହିଲା, ମୁଁ ଆପଣଙ୍କ ନାଟକରେ ହିରୋ ହେବି।
2: ଆଚ୍ଛା,
0: ପ୍ରଦୀପ ଭାଇ ତାକୁ ସିଧା ଶୁଣେଇଦେଲେ, ବାବା ଆଗେ ଅଡିସନ ଦିଅ, ସେଥିରେ ସିଲେକ୍ଟ ହେଲେ ଯାଇକି ଯୋଉ କଥା
2: ସିଧା କହିଲା,
0: ସେଠୁ ସେ ହିରୋ ତ ବିଗିଡ଼ିଗଲା। ଆଉ ହିରୋ କହିଲା, ଆରେ ମୁଁ ସିନେମାର ହିରୋ, ନାଟକର ଅଭିନୟ ପାଇଁ ପୁଣି ଅଡିସନ ଦେବି, ନାଟକଟା ଏମିତି କୋଉ ଭାଇର ଗୋବର କି?
2: ଆଚ୍ଛା
0: କହଲା, ପ୍ରଦୀପ ଭାଇ ତ ଗଲା ସେଠୁ ବିଗିଡ଼ି, ଆଉ କହିଲା, ଫିଲ୍ମ ଅଭିନୟ ଆଉ ନାଟକ ଅଭିନୟ ଏକା କଥା ନୁହଁ ବାବୁ, ନାଟକରେ ଅଭିନୟ ଢେର କଷ୍ଟ, ବହୁ ସାଧନ ଦରକାର, ଫିଲ୍ମ ଅଭିନୟ ବେଳେ ଭୁଲ ଭାଲ କଲେ ସୁଧୁରି ଯିବାର ସୁଯୋଗ ଅଛି, ହେଲେ ଏଠି ସବୁ ସେସବୁ କିଛି ନାହିଁ, ମଞ୍ଚକୁ ଥରେ ଓହ୍ଲେଇଲେ ବାସ୍ ସରିଗଲା, ତେଣିକି ତମ ସାମ୍ନାରେ କେବଳ ଦର୍ଶକ, ସେଠି ଯଦି ତମେ ବାହାଦୁର ଦେଖେଇ ପାରିବ ତାହେଲେ ଆମେ ତମକୁ ମାନିବା।
2: ତମ ପ୍ରଦୀପ ଭାଇ ଏକଦମ ଖାଣ୍ଟି କଥାଟେ କହିଦେଇଛନ୍ତି, ନାଟକ ହେଲା କଳା ମଧ୍ୟରେ ଶ୍ରେଷ୍ଠ, ଇଏ କାଲକା ବଚା ସିର୍ମେ ଜଟା, ଇଏ ସିନେମା ଟିଭି ତାର ମୁକାବିଲା କରିପାରିବେ? ଆଏ ଚକଚକିଆ ଧରିକି ଦେଖେଇ ଟିକେ ପପୁଲାର ହେଇଯାଇଛି ବୋଲି ସିନେମା ବାଲାଙ୍କର ଭାରି କହୁ, ହେଲେ ସିନେମାର ନାଟକ ଭଳି ବୁନିଆଦି ଅଛି? ମୁଁ ପୁରା ସେଇଥିପାଇଁ ଜୀବନରେ କେବେ ସିନେମା କଲି ନାହିଁ, ଅଫର କଣ କମ ପାଇଥିଲି କହିଲେ ଭାବିବ ବଢେଇକି କହୁଛି, ହିନ୍ଦୀ ସିନେମାରୁ ଅଫର ପାଇଥିଲି।
1: ହିନ୍ଦୀ ଫିଲ୍ମରୁ ଅଫର ମନା କରିଦେଲେ?
2: ବିଲକୁଲ ମନା କରିଦେଲି, ସାଫ କହିଦେଲି, ଫିଲ୍ମ ସେ ମୁଝେ ତାକୁ କଣ କହନ୍ତି କି, ଦିଲଚସ୍ପି ନହିଁ ହେ, ହମ ସିନେମା ନହିଁ କରେଗା, ଓନ୍ଲି ନାଟକ କରେଗା।
0: ଆମେ ତ ଏସବୁ କଥା କିଛି ଜାଣିନଥିଲୁ ମଉସା।
2: ଆରେ କେମିତି ଜାଣିବ, ମୁଁ ତ କାହାକୁ ଏସବୁ କଥା କୁହେ ନା, ନିଜ କଥା ପ୍ରଚାର କରିବାକୁ ମତେ ଭଲ ଲାଗେନି, ଆଜି କଥା ପଡ଼ିଗଲା ବୋଲି କହିଦେଲି। ସେ କଣ ହେଲା ନା, ଆମ ଗାଁରେ ମୁଁ ନାଟକ କରୁଥିଲି, ଥରେ ଜଣେ ସିନେମା ଲାଇନ ଲୋକ ମୋର ଗୋଟେ ନାଟକ ଦେଖିଲା।
1: ଆପଣଙ୍କ ନାଟକ
2: ଦେଖିଦେଲା ତ ଏକଦମ ମୁଗ୍ଧ ହେଇଗଲା, ଆଉ କହିଲା, ଇସ୍ ଇଏ ତ କୋହିନୂର ହୀରା, ସିଏ ଯାଇ ବମ୍ବେରେ କହିଦେଲା, ମୁଁ ଏତେ ଜାଣିନଥାଏ, ଦିନେ ବମ୍ବେରୁ ଚାରିଜଣ ଲୋକ ଆସି ଆମ ଘର ଡିହାଜର, ଆଉ ମୁଁ ସେମାନଙ୍କୁ ଚିହ୍ନିନି, ତ ସେମାନେ କହିଲେ, ହମ ଲୋକ ବମ୍ବେ ସେ ଆୟା ହେ, ସିନେମା ବନାତା ହେ, ଆପକେ ବିଷୟ ମେ ବହୁତ ସୁନା ହେ, ଆପକୁ ହମ ହିରୋ ବନେଇବାକୁ ଚାହତା ହେ।
0: ଶିଖିବା
1: କଥା। ଆଚ୍ଛା ମଉସା, ଆପଣ ସନ୍ଧ୍ୟାବେଳେ କ୍ଲବ୍ ଆସୁଛନ୍ତି?
2: ନିଶ୍ଚୟ ଯିବି, ଆଉ ନାଟକର ଅଭିନୟ କଥା ଯିବିନି କେମିତି, ଯିବି ଯିବି।

0: ସବୁବେଳେ ନାଟକରେ ଅଭିନୟ କରିବା ପାଇଁ ଜାଣି ଆସେ
1: ଚମତ୍କାର ଚମତ୍କାର ଆପଣଙ୍କ ଭଳି ଆଉ ଅଳ୍ପ କେତେ ଜଣ ନାଟକରେ ବି ଓଡ଼ିଶାରେ ଥିଲେ ଆମ ନାଟକର ଏ ଦଶା ହୁଅନ୍ତାନି।
0: କିଏ ବୁଝୁଛି କହୁନାହାନ୍ତି ଏଇ ପିଲାମାନେ ନାଟକ କରୁଛନ୍ତି ବୋଲି ମତେ କଣ କହିଥିଲେ। ମୁଁ ଅନ୍ୟ ସୂତ୍ରରୁ ଖବର ପାଇ ସେମାନଙ୍କୁ ଡାକିଲି ନା। ଆଉ
1: ସେମାନଙ୍କ କଥା ଛାଡ଼ୁ ଆଜ୍ଞା, ଏବେ ଆମ କଥାକୁ ଆସିବା। ଆମ ନାଟକର ଏକ ବିଶେଷ ଚରିତ୍ର ପାଇଁ ମୁଁ ଠିକ ଅଭିନେତା ପାଉନଥିଲି, ଭାରି ଚିନ୍ତାରେ ଥିଲି ମୁଁ। ଏବେ ଆପଣଙ୍କୁ ଦେଖି ମନେ ହେଉଛି ମୁଁ ଠିକ ଲୋକ ପାଇଯାଇଛି। ଆପଣ ଯେତେବେଳେ ରୁମ୍କୁ ପଶିଲେ ମୁଁ ଆପଣଙ୍କ ଚାଲିକୁ ଲକ୍ଷ୍ୟ କରେ, ଆପଣଙ୍କ ଚାଲିରେ ଠିକ ସେଇ ଠାଣି ରହିଛି ଯାହା ମୁଁ ଚରିତ୍ର ଭିତରେ ଖୋଜୁଛି। ଆପଣଙ୍କ ପାଖରେ ଠିକ ସେଇ ଚାହାଣୀ ରହିଛି, ଆପଣଙ୍କ ଘରେ ସେ ସବୁ ରେଖା ରହିଛି ଯାହା ଏ ଚରିତ୍ରକୁ ଆହୁରି ଜୀବନ୍ତ କରିପାରିବ।
0: କିନ୍ତୁ ଚରିତ୍ର କଣ?
1: ଘାତକ।
0: ଘାତକ?
1: ହଁ ଘାତକ, ଛୋଟିଆ ରୋଲ କିନ୍ତୁ ଏ ନାଟକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକାଟି ଆପଣଙ୍କର। କଳ୍ପନା କରନ୍ତୁ ଦୃଶ୍ୟଟି, ନାଟକର କ୍ଲାଇମାକ୍ସ ସିନ୍, ମଝି ଷ୍ଟେଜରେ ସିରାଜ ଉଦ୍ଦୋଲା ଆଣ୍ଠୁଣି ବସିଛି, ଏପଟେ ମିର୍ଜାଫର, ତା ମୁହଁରେ କୁଟିଳ ହସ, ସେ ଡାକିବ ଘାତକ, ହତ୍ୟା କର ସିରାଜ ଉଦ୍ଦୋଲାକୁ, ପୁରା ଅଭିଳାଷ ମୋର, ମୁଁ ଏବେ ହେବି ବଙ୍ଗ ସୁଲତାନ। ଏ ସମୟରେ ଆପଣ ମଞ୍ଚକୁ ଅଛନ୍ତି, ଆପଣଙ୍କ ମୁହଁରେ ଭୟାବହ ନିଷ୍ଠୁରତା, ଚାଲିରେ ନୃଶଂସତା, ନିଶ୍ୱାସରେ ଜିଜ୍ଞାସା, ଆପଣ ଆସି ସିରାଜ ଉଦ୍ଦୋଲାଙ୍କ ପାଖରେ ପହଞ୍ଚୁଛନ୍ତି। ସିରାଜ ଉଦ୍ଦୋଲା ହୁଏତ ଆପଣଙ୍କ ଆଡ଼କୁ ଯାଇପାରନ୍ତି, କିନ୍ତୁ ଆପଣଙ୍କ ଆଖିରୁ ସେତେବେଳେ ଝରି ପଡୁଥିବ କେବଳ ନିଷ୍ଠୁରତାର ନିଅ। ଆପଣ ଖଣ୍ଡା ଉଞ୍ଚେଇବେ, ମ୍ୟୁଜିକ୍ ବାଜୁଥିବ ଏକଦମ ଫାଷ୍ଟ ରିଦିମ୍ରେ, ତେରକେଟେ ଦୁମ୍ ତେରକେଟେ ଦୁମ୍ ବେଲ କା ସାକ୍ସୋଫୋନ୍, ଆପଣଙ୍କ ଖଣ୍ଡା ଓଲେଇ ଆସିଲା ସିରାଜଙ୍କ ବେକ ଉପରକୁ, ଝମ୍ କ୍ରାସ୍, ତାପରେ ତାପରେ ପରଦା। ନିଶ୍ୱାସ ପ୍ରଶ୍ୱାସରେ ଅଭିନୟ, ଆପଣ ଗୋଟେ ୱିଙ୍ଗସ୍ କର୍ଡରୁ ଖଣ୍ଡ ଧରି ବାହାରୁଛନ୍ତି, ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଯେମିତି ଦର୍ଶକମାନଙ୍କ ଛାତିରେ ହାତୁଡି ପିଟି ଚାଲିଛି, ଉତ୍ତେଜନାରେ ସେମାନେ ଥରୁଛନ୍ତି, ୟାପରେ କଣ ହବ, ୟାପରେ କଣ ହବ। ଆପଣ ମଝି ଷ୍ଟେଜରେ ଆସି ପହଞ୍ଚିଲେ, ସିରାଜ ବସିଛି ଆଣ୍ଠୁ, ଆପଣଙ୍କ ଆଚରଣରୁ ନିଷ୍ଠୁରତା ଝରି ପଡୁଛି, ଲାଇଟ ଲାଲ, ଦର୍ଶକଙ୍କ ହେମାଳ ଓଲା ଖଣ୍ଡା, ଜିଗ୍‌ଜାଗ୍ ଲାଇଟ ଛକ୍ ଛକ୍ ଛକ୍, ଖଣ୍ଡାରେ ଓଲେଉଛି ସିରାଜର ବେକକୁ। ଓହ ଦର୍ଶକ ଛାଡ଼ନ୍ତୁ, ଯେମିତି ଆଜ୍ଞା ଛାଡ଼ନ୍ତୁ, ସେ କଥା ମୁଁ କଳ୍ପନା ବି କରିପାରୁନି କଣ ହବ।
2: ପ୍ରଦୀପ ଭାଇ ଆପଣଙ୍କ କଥା ଶୁଣି ଏବେଠୁ ଦେଖନ୍ତୁ ମୋ ରୋମ ଟାଙ୍କି ଉଠିଲାଣି।
0: ରୋଲଟା ଇମ୍ପୋର୍ଟାଣ୍ଟ ମନେ ହେଉଛି ଯେ।
1: ଇମ୍ପୋର୍ଟାଣ୍ଟ ମାନେ? ଭେରି ଭେରି ଇମ୍ପୋର୍ଟାଣ୍ଟ ଆଜ୍ଞା, ଭେରି ଭେରି ଇମ୍ପୋର୍ଟାଣ୍ଟ, ୟାରି ଉପରେ ପୁରା ନାଟକଟା ନିର୍ଭର କରୁଛି, ସେଇଥିପାଇଁ ପରା ଯାଇଥାଏ ଲୋକଙ୍କୁ ମୁଁ ଏ ରୋଲଟା ଦେଇପାରୁନଥିଲି।
0: ନା ଠିକ ଅଛି ଠିକ ଅଛି, ମୁଁ ଏ ରୋଲ କରିବି,
1: କିନ୍ତୁ ଏ ରୋଲ ପାଇଁ ଇତିମଧ୍ୟ ରିହର୍ସଲ ଦରକାର ଆଜ୍ଞା, ଚାଲିଟା ଠିକ ହବା ଦରକାର, ଚାହିଁଟା ଠିକ ହବା ଦରକାର, ନହେଲେ
0: ସେସବୁ କଥା ମୋତେ ବୁଝେଇବାକୁ ପଡ଼ିବନି। ନାଟକ କରିକରି ବାଳ ପାଚିଗଲା, ଯେତେ ଅଭିଜ୍ଞ ଅଭିନେତା ହେଲେ ବି ରିହର୍ସଲ ନିହାତି ଦରକାର।
1: ଏକ୍ଜାକ୍ଟଲି, ଦ୍ୟାଟ୍ ଇଜ୍ ଦ ସ୍ପିରିଟ, ପ୍ରାକ୍ଟିସ ପ୍ରାକ୍ଟିସ ପ୍ରାକ୍ଟିସ, ନକଲେ ପରଫେକ୍ସନ ଆସେନି।
0: ମୁଁ ଭାବୁଛି କାଲିଠୁ ଅଫିସରୁ ଛୁଟି ନେଇଛି, ଘରେ ରହି ହାତକର ଚାଲି ଆଉ ଚାହାଣିଟା ଭଲ ଭାବରେ ଅଭ୍ୟାସ କରିଦେବି।
1: ଠିକ କଥା, ଆପଣ ସେୟା କରନ୍ତୁ।
0: ଆଚ୍ଛା ମୁଁ ଏବେ ଯାଉଛି, କାଲି ପୁଣି ରିହର୍ସଲ ବେଳକୁ ଆସିବି। ନମସ୍କାର ନମସ୍କାର।
3: ଗୁରୁ
4: ଚାଲିଲେ
3: ମାଂସ ପେଶୀରେ ଇମୋସନ,
1: ଆଉ ସମଗ୍ର ଆଚରଣରେ ନିଷ୍ଠୁରତା।

0: କହୁଛି ପୁରା ରିହର୍ସଲ କରିବି, ଦିନ ରାତି ଅଭ୍ୟାସ କରିବି। ତମେ କଣ ଜାଣିଛ ନାଟକରେ ଅଭିନୟ ବିଷୟରେ? ନାଟକ ସହ ବିଲକୁଲ ଏକାତ ହବାକୁ ପଡେ, ଚରିତ୍ର ସହ ମିଶି ଯିବାକୁ ପଡେ, ତେବେ ଯାଇ ଠିକ ଅଭିନୟ ହବ। ଏବେ ଦେଖ ଏ ନାଟକରେ ମୁଁ ଘାତକ ରୋଲ କରୁଛି।
1: ଘାତକ ଆଉ କିଛି ରୋଲ ତମକୁ ମିଳିଲାନି, 300 ଟଙ୍କା ଦେଇ ଘାତକ, ଆଉ 150 ଦେଇଦେଲନି ରାଜା, ନହେଲେ ନାଇଁ ମନ୍ତ୍ରୀ ସେନାପତି ରୋଲ ତେଲ ମିଳିଯାଇଥାନ୍ତା।
0: ଦେଖ ଦେଖ ଦେଖ ମାଇ ପୁର ବୁଝି ଦେଖ, ଆଇ ଏଠି ଘାତକ ସୈନ୍ୟ ସେନାପତି ସେ ସ୍ତର କଥା ପଡ଼ିନି, କୋଉ ରୋଲ ର ଏ ନାଟକରେ ଗୁରୁତ୍ୱ ସେଇ କଥା ପଡ଼ି, ସେଇଥିପାଇଁ ପ୍ରାୟ ରୋଲଟା ମତେ ଦିଆହେଇଛି। ଆଉ ଯେହେତୁ ମୁଁ ଘାତ ଭୂମିକାରେ ଅଭିନୟ କରୁଛି, ମତେ ଏବେ ଘାତକ ହବାକୁ ପଡିବ।
1: ମାନେ
0: ମାନେ ମୁଁ ଏବେ କାଳ ମନ ବାକ୍ୟରେ ଏବେ ଘାତକ ହତ୍ୟା କରିବା ମୋର ପେଶା।
1: ଏତେ ଜୋରରେ ହସନି, ସାଇ ପଡିଶା ହେଲେ କଣ ଭାବିବେ?
0: ଆଉ ସାଇ ପଡିଶା କଣ ଭାବିବେ, ସେ ଭାବନା କଳାକାରକୁ ଅଟକି ପାରିବନି ପ୍ରିୟା। ମୁଁ ଏବେ ଘାତକ ହତ୍ୟା କରିବି ସିରାଜ ଉଦ୍ଦୋଲ୍ଲାକୁ।
1: ହେଇଟି ତମକୁ ମୁଁ ଲାଷ୍ଟ ଥର କହିଦଉଛି, ମୋ ଘରେ ସବୁ ରଙ୍ଗ ତମେ ସବୁ ମୋ ସହ କରିପାରିବିନି।
0: ଆଉ ଏଇଥିପାଇଁ ପରା ଓଡ଼ିଶାରେ ଭଲ କଳାକାର ଉଦ୍ଧଉ ନାହାନ୍ତି, ଏ ସାଧାରଣ ପଥ ତ ସବୁବେଳେ ବିଘ୍ନ, ରିହର୍ସଲ ନକଲେ ରୋଲଟା କେମିତି ଅଥେଣ୍ଟିକ ହବ? 7 ଦିନ ପରା ଖାସ ଏଇଥିପାଇଁ ଛୁଟି ନେଲି, ପିଲାମାନଙ୍କୁ ଦେଖେଇଦେବି ଅଭିନୟ କାହାକୁ କହନ୍ତି।
1: ମୁଁ ସେସବୁ କିଛି ଜାଣିନି।
0: କଣ
1: ବୁଢା କାଳେ ମୁଣ୍ଡଟା ସତରେ ବିଗିଡି ଗଲାଣି ତମର, କଣ କହ?
0: ନାଇଁ ମାନେ ଭାବୁଥିଲି ଇଏ ସମୁଦି ସମୁଦି ଆଣିକି ଟିକେ ଆସିବା ପାଇଁ ଖବର ଦିଅନ୍ତେ।
1: କାହିଁକି ହଠାତ୍?
0: ବହୁତ ଦିନ ହେଲା ଆସିନାହାନ୍ତି, ଆସିକିରି ଟିକେ ବୁଲିଯିବେ, ଆଉ ଏଇ ମୌକାରେ ନାଟକଟାକୁ ବି ଦେଖିଦେବେ, ଆଉ ତମ ଭାଇ ଭଉଣୀଙ୍କୁ ବି ଖବର ବା, ସେମାନେ ବି ଆସନ୍ତୁ।
1: ଖାଲି ନାଟକ ଦେଖିବାକୁ ଏତେ ବଡ଼ ଆସିବେ?
0: ଓହୋ, ତା ସହିତ ବୁଲିବାଟା ହବନି, ଆଉ ନାଟକ ଦେଖିବାଟା କଣ ବଡ଼ କାମ ନୁହଁ? ମୁଁ ପୁରା ସେଥିରେ ଅଭିନୟ କରୁଛି, ସେଇଟା କଣ ଗୋଟେ ବଡ କାରଣ
1: ନୁହଁ? ହଁ ଆଉ କଣ, ତମ ଅଭିନୟ ଦେଖିଲେ ତ ସେମାନଙ୍କର ସପ୍ତପୁରୁଷ ଉଦ୍ଧାର ହେଇଯିବ। ଇଏ ଗତ 23 ବର୍ଷ ହେଲା ମୁଁ ଦେଖି ଆସୁଛି, ଏବେ ସେମାନେ ଟିକେ ଦେଖ।
0: ଆଏ ତୁମେ ମୋ ଅଭିନୟ କୋଉଠି ଦେଖିଲ? ତୁମେ ତ ଅସଲ ଶ୍ୟାମ ସାନ୍ତରାକୁ ଦେଖିଛ, ଅଭିନେତା ଶ୍ୟାମ ସାନ୍ତରାକୁ ଆଉ ଦେଖିଲ କେବେ? ଆଚ୍ଛା ତାହେଲେ ସମସ୍ତଙ୍କୁ ଟେଲିଗ୍ରାମ କରିଦଉଛି।
1: ଟେଲିଗ୍ରାମ କାହିଁକି?
0: ଆଇ ନହେଲେ କଣ ମାନେ ବିଷୟଟାକୁ ଗୁରୁତ୍ୱ ଦେବେ? ଏଇ ଆମର ଦୁର୍ଭାଗ୍ୟ, ଏ ଦେଶର କଳା ସଂସ୍କୃତିର ସେଇଥିପାଇଁ ପୁରା ଅବନତି ହଉଛି। ଦେଖୁନ ମୁଁ ଗୋଟେ କଳାକାର, ମତେ କଣ ଟୋକାଇ ଡାକୁଥିଲେ? ସେମାନଙ୍କର ବା ଦୋଷ କଣ? ସେମାନେ ମୋ ନାଟକ ଦେଖିଛନ୍ତି କେବେ ଯେ ମୋ ପ୍ରତିଭା ବିଷୟରେ ଜାଣିବେ?
1: ହୟୋ, ତମେ କେବେ ନାଟକ କରୁଥିଲ? କାଇଁ ମୁଁ ତ କେବେ ଦେଖିନି।
0: ଆଏ ସେସବୁ ବାହାଘରର ପୂର୍ବ କଥା, ବାହା ହେଲା ପରେ ସମୟ କୋଉଠି ପାଉଛି? ମୁଁ ସବୁ ତମ ପଛରେ ଲାଗିଛି, ତମ ଫର୍ମାଇଶ ସବୁ ସବୁ ଦିନ ଯାଉଛି, ମୋ ଭିତରର କଳାକାରଟା ଗୁଡ଼ି ମୁହଁ ଲୁଚେଇ ଦେଲା।
1: କଣ କଣ ମୁଁ ତମକୁ ଫର୍ମାଇଶ କରେ? ଏଇ ଦିନ ମୋତେ ଏତେ କଥା ଶୁଣିବାକୁ ଥିଲା।
0: ଆରେ କଣ ତୁମେ ବି ମୋ ନାଟକ ଦେଖିଦବ, ଆଉ ସମସ୍ତେ ବି ଦେଖିଦେବେ, ଏଟା ଥରକେ ଜାଣିଯିବେ ଶ୍ୟାମ ସାମନ୍ତରାୟ କେତେ ବଡ କଳାକାର। ମୁଁ ଯାଉଛି, ସମସ୍ତଙ୍କୁ ଟେଲିଗ୍ରାମଟା କରିବି।
1: ତମର ଯାହା ଇଚ୍ଛା କର, କିନ୍ତୁ ତମେ ସେ ଟେଲିଗ୍ରାମରେ ଲେଖିବ କଣ? ନାଟକ ଦେଖିବାକୁ ଆସ।
0: ଆରେ ମୁଁ କଣ ବୋକାଇଛି କି? ଲେଖିବି, ମୋ ଦେହ ଭୀଷଣ ଖରାପ, ଶୀଘ୍ର ଆସ।
1: କାହିଁକି କାହିଁକି ତମେ ସେମିତି ଅଲଗା କଥା ଗୁଡାକ କହୁଛ? ଦେହ ଖରାପ କଥା କିଛି ଲେଖିବ?
0: ହେଲା ହେଲା ହେଲା ହେଲା, ତାହେଲେ ଖାଲି ଲେଖିବି କମ ସୁନ।
2: ଏ ସଞ୍ଜୟ, ରମେଶ, ସମ୍ବିତ ସବୁ ରେଡି ତ? ମେକଅପ ନେଇ ନିଅ ସବୁ, ନାଟକ ଆରମ୍ଭ ହବ ଅଳ୍ପ ସମୟ ରହିଲା।
3: ରହୁନା ପ୍ରଦୀପ ଭାଇ, ଶ୍ୟାମ ଉଦ୍ଧାର ପରା ମେକଅପ ନେଉଛନ୍ତି।
2: ଶ୍ୟାମ ବାବୁ, ସେ କାହିଁକି କେବେଠୁ ମେକଅପ ନେଉଛନ୍ତି? ତାଙ୍କର ପରା ଲାଷ୍ଟ ସିନ୍ ରୋଲ ଅଛି,
3: କିଏ କହିବ ତାଙ୍କ କଥା? ସିଏ ପରା 4ଟା ବେଳୁ ଆସି ମେକଅପ ରୁମ୍ ଆଗରେ ଟଲ୍ ମାରୁଛନ୍ତି, ଯେମିତି ମେକଅପ ମ୍ୟାନ୍ ଆସିଛି ଧୈର୍ଯ୍ୟ ପକେଇଲେ ତାକୁ, ଆଉ

0: କଳି ସହିତ ଲଗେଇଦେବୁ। ହଁ, ଦୁର୍ଗା ମେଢ଼ରେ ଦେଖିଲେ ମା ଦୁର୍ଗାଙ୍କ ପାଦ ତଳେ ଅସୁର ଯେମିତି ଥାଏ ସେମିତି, ଆଉ ମୁଣ୍ଡରେ ବାବୁରୀ ବାଳ ଟିକେ ବେଶୀ ଲଗେଇ ଦେଉଛି ମୋ ମୁଣ୍ଡରେ, ବେଶୀ ୟଙ୍ଗ ଘାତକ ହବ।
1: ଓହୋ, ଆପଣ ଟିକେ ଚୁପ୍ ହୋଇ ବସିଲେ ଆଜ୍ଞା, 23 ଇୟର୍ସ ଏ ଲାଇନ୍ରେ ଅଛି, କେ ଯା ବୁଢ଼ାକୁ ମେକଅପ୍ କରି ଟୋକା କରିଛି, ଆଉ ଟୋକାଙ୍କୁ ପାଇଲା ବୁଢ଼ା ଏକଦମ ଖାରସ୍ତି ମାର୍କା ଚେହାକୁ ମେକଅପ୍ କରି କନ୍ଦର୍ବ କାନ୍ତି କରିଛି, ଆପଣଙ୍କୁ ବି ଠିକ୍ ଘାତ କରିବି, ଏକଦମ ବେଷ୍ଟ ଘାତକ।
2: ଓହୋ, ମନୋହର ବାବୁ କ'ଣ ହଉଛି? ଅଳ୍ପ ସମୟ ରହିଲା କାମ ଆରମ୍ଭ ହବାକୁ, 20 କ୍ୟାରେକ୍ଟର ଆହୁରି ମେକଅପ୍ ନେବାକୁ ବାକି ରହିଛି, ଶୀଘ୍ର ଶୀଘ୍ର ସାରନ୍ତୁ।
1: ଆଜ୍ଞା, ଆପଣଙ୍କର ଏଇ ଘାତ ବାବୁ ତ ମୋତେ ଘାୟା କଲେ, ଆଉ ମୁଁ କ'ଣ କରିବି, ଅଧ ଡଜନ କିସମର ନିଶ ଲଗାଇଲେଣି, କୋଉଟା ତାଙ୍କୁ ପସନ୍ଦ ହଉନି।
2: ଶ୍ୟାମ ବାବୁ, ଆପଣଙ୍କ ରୋଲ ପରା ସବୁ ଶେଷ ସିନ୍ରେ ଆପଣ ଏବେଠୁ କାହିଁକି ମେକଅପ୍ ନେଲେ?
0: ମୁଁ ସବୁବେଳେ ସେଇଆ ହିଁ କରେ, ଆଗେ ମେକଅପ୍ ନେଇଯାଏ, ମେକଅପ୍ ନେଇଗଲା ପରେ ସେଇ ଚରିତ୍ରଟି ଭିତରକୁ ପଶିଯାଏ ମୁଁ, ମାନେ ମୁଁ ଆଉ ମୁଁ ହେଇ ରହେନି, ସେଇ ଚରିତ୍ର ହେଇଯାଏ। ଏଇ ଧରନ୍ତୁ, ଘାତକର ମେକଅପ୍ ନେଇଗଲା ପରେ ମୁଁ ଏବେ ସମ୍ପୂର୍ଣ୍ଣ କମ୍ପ୍ଲିଟ୍ ଘାତକ ହେଇଗଲେଣି। ଏବେ ଯଦି ମୋତେ କିଏ ପଚାରିବ ମୋ ନାଁ କ'ଣ, ମୁଁ କ'ଣ କହିବି ଜାଣ, କହିବି ଶ୍ୟାମ ସାମନ୍ତରାୟ ନୁହଁ, ମୋ ନାଁ ଘାତକ।
2: ହଉ ଠିକ୍ ଅଛି, ମନୋହର ବାବୁ ଆପଣ ଶୀଘ୍ର ଆଙ୍କର ସାରିଲେ, ତାପରେ ସିରାଜ ଉଦ୍ଦୋଲ ମିର୍ଜାଫର ମେକଅପ୍ କରିଦେବେ, ଫାଷ୍ଟ ସିନ୍ରେ ସେମାନଙ୍କ ରୋଲ୍ ଅଛି, ମିର୍ଜାଫର ଟିକେ ଲମ୍ବା ଦାଢ଼ି ଲଗେଇଦେବେ, ସଞ୍ଜୟ ମୁହଁକୁ ଭଲ ମାନିବ, ମୁଁ ଚାଲିଛି ଆଡ଼େ, ଆପଣ ଚଟାପଟ କାମ କରନ୍ତୁ।
3: ମାଇକ୍ ଟେଷ୍ଟିଂ, 1, 2, 3, 3, 2, 1।
4: ଉପସ୍ଥିତ କ୍ଲବ ପ୍ରେମୀ ଦର୍ଶକ ଦର୍ଶିକା ମାନଙ୍କୁ ସବୁଜ କ୍ଲବ ତରଫରୁ ଶୁଭ ସନ୍ଧ୍ୟା।
2: ଆଜି ଆମେ ପରିବେଷଣ କରୁଛୁ ଏକ ବେଦନା ଜର୍ଜରିତ ଐତିହାସିକ ନାଟକ ସିରାଜ ଉଦୌଲା।
4: ଇଷ୍ଟ ଇଣ୍ଡିଆ କମ୍ପାନୀ କଲିକତାରେ ତାର ଆସ୍ଥାନ ଜମେଇ ସାରିଛି, ସେମାନଙ୍କ ଆଖି ଆଗରେ ବଙ୍ଗଳାର ସିଂହାସନ,
2: କିନ୍ତୁ ବଙ୍ଗକୁ ଅଧିକାର କରିବାକୁ ହେଲେ ସ୍ୱାନଚେତା ସିରାଜଙ୍କୁ ରାସ୍ତାରୁ ହଟେଇବାକୁ ପଡିବ, ତାଙ୍କୁ ନ ହଟେଇଲେ ବଙ୍ଗର ସିଂହାସନ ସେମାନଙ୍କ କରଗତ ହୋଇପାରିବନି। କିନ୍ତୁ କିପରି?
4: ଚତୁର ଇଂରେଜ ମାନେ ବିଛି ଚାଲିଲେ ଷଡ଼ଯନ୍ତ୍ରର ଜାଲ, ଆଉ ଏ ଚକ୍ରାନ୍ତରେ ସାମିଲ ହୋଇଗଲେ କେତେ ଜଣ ଦେଶଦ୍ରୋହୀ, ଆଉ ତାପରେ
5: ବଙ୍ଗା କି ସୁଲତାନ ସିରାଜ ଉଦ୍ଦୌଲା ବାହାଦୁର ତସରିମା ରହେ ହେ।
6: बंदगी जहां पना बंदगी,
7: ये संवाद में दाफर
6: जहां पना ईस्ट इंडिया कंपनी कलिकता फोर्ट विलियम्स रे सेमानम कर गति प्रतिष्ठा
8: नाटक एकदम फैंटास्टिक चल रियो। सिराज मिर्जापुर दिन देख पूरा जमी दे छले मत तो तने लाइव रोल ता दलो सक्सेस हो बटी।
9: अरे सक्सेस हो माने ऑल्ब सक्सेस हो। अरे प्रदीप मात्र डायरेक्शन दबो, ड्रामा हिट करिवो ने। हां ओ छाट तू बेसने जारी रे
10: मिर्जापुर
6: जहां पना।
10: तुम हमको थोड़ा सा मदद करो, हम तुमको बंगाल का सुल्तान बनाएगा।
6: सही आशा रे तो मु रही छी हजूर, आउ किछि चिंता करंतु नाही, सिराज उद्दौला रे मु सेनापति, सेनापति सब सैन्य सामंत मो कब्जा रे।
10: गुड,
6: मु से मानंकु जहां कहिबी से माने सेया कहबे। ठिकणा बेल रे मु कमाल देखेबी सर। हेले हेले आपण खाली आपण को वादा मने रखी था।
10: ए, हम इंग्लिश लोग प्रमिस रे पक्का, हम बोला तुमको बंगाल का सुल्तान करेगा तो डेफिनेटली तुम सुल्तान बनकर रहेगा।
7: विश्वासघात को मिर्जाफर इंग्रेज मान को सह मिसी एक ही सर्वनाश कलु तू, ଦେଶର ସ୍ୱାଧୀନତାକୁ ବିକିଦେଲୁ, ବିକିଦେଲୁ ବଜାରରେ ପଣ୍ୟ ଦ୍ରବ୍ୟ ହୋଇ।
6: ଚୁପ୍ ରହ, ତୁମେ ଏବେ ବନ୍ଦୀ, ପଲାଶୀ ଯୁଦ୍ଧରେ ପରାଜିତ ଏକ ସାଧାରଣ ବନ୍ଦୀ।
9: ୟାପରେ ଆପଣ କରୁ ରେଡି ହୁଅନ୍ତୁ, ଆପଣ ଖଣ୍ଡା କାହିଁ ମିର୍ଜାଫର ଯେମିତି ଘାତ ବୋଲି ଡାକିବ ଆପଣ ଫଟାଫଟ ମଞ୍ଚକୁ ଯିବେ।
0: ମୁଁ ରେଡି,
6: ଏତେ ଦିନେ ପୂର୍ଣ୍ଣ ହେବ ମନସ୍କାମନା ମୋର, ଏଇ ସେଇ ସୁଲତାନ ସିରାଜ ଉଦ୍ଦୌଲା ବଙ୍ଗର ନବାବ ସିରାଜ ଉଦ୍ଦୌଲା ମଥା ନତ କରି ଆଣ୍ଠୁ ମାଡି ବସିଛି ସମ୍ମୁଖେ ମୋର, ମୁଁ ଦେଖିବି ତୋର ଚିହ୍ନ।

0: ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀ ଏବଂ ପରେ ହିନ୍ଦୀ ସମ୍ବାଦ ରେଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସର୍ବାଧିକ ତିନିମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନିମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପଲୋଡ୍ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି

0: ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: 12 ସାଲ ଅଗର କମ୍ପେୟାର କରୁ ମୈ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ଜୋ ବେସିକ ଚିଜେ ହୈ ଏଜୁକେସନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଇ ଐସେ ସୱାଲ ହୈ ମୋଦି ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇୟୋ ପର ଲେ ଜାନେ କା କାମ କିୟା ହୈ।
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇ ପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
2: 2026 के 19 सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି।

0: ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ତାରିଖରେ ସାରଜାରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50ରୁ ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ଅଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବାଧିକ 3 ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କରି ଭାରତ ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the Midday News. The headlines. Supreme Court directs all high courts to pronounce judgment within 3 months of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country and above normal heatwave conditions in several states during June. And Indian sprinter Nipam wins bronze in women's 100 meter at under 20 Asian Athletics Championships in Hong Kong. The Supreme Court today directed all high courts across the country to pronounce judgments within 3 months of reserving them. We have a report.
2: The Apex Court also noted that delays in the delivery of judgments can cause irreparable harm to the litigants, underlining that faster decisions are required in cases of personal liberty. A bench comprising Chief Justice Suryakant and Justice Joy Mallya Bakri said that orders in the bail applications should be pronounced the same day, and if they are reserved, they must be pronounced and uploaded the next day. Issuing a slew of directions, the top court said that order of the bail or sentence suspension should be communicated to the jail authorities as soon as it is pronounced, and the under trial convict should be released preferably the same day or at the most the next day. Vyasa Pandey, Akashwani News, Delhi.
1: Union Education Minister Dharmendra Pradhan today said the incident of paper leak was extremely unfortunate.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶ ପାଇଁ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠାରୁ ଆରମ୍ଭ ହେବ। କାଲିଠାରୁ 28

0: ଦୂର ଯାଏ ଗାର ଗାରକୁ ବିଏଲଓ ମାନେ ଯିବେ, ତେଣୁ ପ୍ରତିଦିନ ସନ୍ଧ୍ୟା 3 ରୁ 5 ବିଏଲଓ ମାନେ ନିଜର ବୁଥରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ ଅଛି, ସେ ଅନୁଯାୟୀ ଘର ଘର ଯାଇକିରି ତାଙ୍କର ଏନ୍ୟୁମରେସନ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ ଅଫ୍ ପୋଲିସ ଷ୍ଟେସନ 28 ଜୁନ୍ ସୁଦ୍ଧା ହେଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
1: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ଗୋଷ୍ଠୀରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବା ବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନ୍ସୁଲର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026 ରୁ 2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850

0: ପଶୁ ଖାଇବାକୁ ଅଛି ମୋର ବଳ ବୁଦ୍ଧି ଭାନୁରେ ଚନ୍ଦ୍ରମା ସହିତ ପବନ ଦେବତାକୁ ରେ ବନ୍ଦି ପରେ ହସ୍ତେ ଶାଣୀ ପରେ ସତୀପତିଙ୍କ ଠାରୁ ପ୍ରଚଳିତ ମଧ୍ୟ କରି ପାରେ ମେରୁ ବ୍ରହ୍ମାଙ୍କ ଠାରୁ ବେଦରେ ବିଷ୍ଣୁଙ୍କ ତନ୍ତ୍ର କଳପସକୁ ମୁଁ କରିପାରେ ପଦା ସେ ମହାଦେବ ପ୍ରସାଦରୁ କାହାକୁ ନଡ଼େ ଏ କଥା ବାରମ୍ବାର କହୁଛୁ ମୋ ଆଗରେ କିରେ ବିଦ୍ରୋହୀ
1: ଶିବ ମହାତ୍ମା ତୁମ୍ଭେ କହଟ କି କରି

0: ଯେଉଁ ପ୍ରହ୍ଲାଦ ନାଟକ ଆପଣମାନେ ବର୍ତ୍ତମାନ ଶୁଣିଲେ, ସେଇ ପ୍ରହ୍ଲାଦ ନାଟକର ନିର୍ଦ୍ଦେଶକ ଏବଂ ଗୁରୁ ହେଉଛନ୍ତି ତ୍ରିନାଥ ପ୍ରଧାନ। ସେ ଦୀର୍ଘଦିନ ଧରି ପ୍ରହ୍ଲାଦ ନାଟକ ସହିତ ତାଙ୍କର ସମ୍ପର୍କ, ପିଲାଟି ଦିନରୁ ପ୍ରହ୍ଲାଦ ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରି ଏବଂ ପ୍ରହ୍ଲାଦ ନାଟକ ସହିତ ଏତେ ଦୀର୍ଘଦିନ ଧରି ନିଜର ସମ୍ପର୍କ ଏପର୍ଯ୍ୟନ୍ତ ଅବ୍ୟାହତ ରଖି ସେ ଜଣେ ସଫଳ ଗୁରୁ ଭାବରେ ଏବଂ ଜଣେ ସ୍ୱନାମଧନ୍ୟ ପ୍ରହ୍ଲାଦ ନାଟକର ଗୁରୁ ଭାବରେ ସେ ପ୍ରତିଷ୍ଠା ପାଇଛନ୍ତି। ତାଙ୍କର ଗଞ୍ଜାମ ଜିଲ୍ଲାରେ ବହୁ ଶିଷ୍ୟ ଅଛନ୍ତି, ବହୁ ନାଟ୍ୟ ଦଳ ସେ ଗଢ଼ିଛନ୍ତି। ଏବେ ମଧ୍ୟ ଗୋଟିଏ ନାଟ୍ୟ ଦଳର ନିର୍ଦ୍ଦେଶକ ଭାବରେ ସେ ସେହି ନାଟ୍ୟ ଦଳ ପରିଚାଳନା କରୁଛନ୍ତି। ତାଙ୍କୁ ଆମ ରାଜ୍ୟ ସରକାର ମଧ୍ୟ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ତାଙ୍କୁ ଜଣେ ଓଡ଼ିଶାର କୃତି କଳାକାର ଭାବରେ ତାଙ୍କୁ ସମ୍ମାନିତ କରିଛନ୍ତି ନିକଟରେ। ଏ ବାବଦକୁ 10,000 ଟଙ୍କା ପୁରସ୍କାର ମଧ୍ୟ ତାଙ୍କୁ ଦିଆଯାଇଛି। ଆଜି ଏହି ପ୍ରହ୍ଲାଦ ନାଟକ ଶୁଣିସାରିବା ପରେ ଆମେ କିଛି ସମୟ ତାଙ୍କ ସହିତ ଟିକେ କଥାବାର୍ତ୍ତା ହେବା, ତାଙ୍କର ପ୍ରହ୍ଲାଦ ନାଟକର ଶିଳ୍ପୀ ଜୀବନ ସମ୍ପର୍କରେ ତାଙ୍କଠୁ କିଛି ଜାଣିବା। ତ୍ରିନାଥ ବାବୁ, ଆପଣ କେତେ ଦିନରୁ ଏ ପ୍ରହ୍ଲାଦ ନାଟକ ସହିତ ଅଛନ୍ତି?
1: ମୁଁ ପ୍ରାୟ ମୋତେ 10 ବର୍ଷ ଠାରୁ ମୁଁ ଆଜି ପ୍ରାୟ 68 ବର୍ଷ ମୋତେ ହେଲା 10 ବର୍ଷ ଠାରୁ ମୁଁ ଏଇ ଭିତରେ ଅଛି।
0: 10 ବର୍ଷ ବେଳେ ଆପଣ ପ୍ରହ୍ଲାଦ ନାଟକରେ କ'ଣ କରୁଥିଲେ?
1: ପ୍ରହ୍ଲାଦ ହୋଇଥିଲେ।
0: ଆପଣଙ୍କ ନିଜ ଗାଁ କେଉଁଠି?
1: ମୁଣ୍ଡପୋତା।
0: ମୁଣ୍ଡପୋତା ମାନେ ଆମର ଗଞ୍ଜାମ ଜିଲ୍ଲାର
1: ନୂଆପଡ଼ା ପାଖରେ ବାମକେଇ ପୋଷ୍ଟ।
0: ଆପଣଙ୍କର ସେତେବେଳେ ସେ ଅଞ୍ଚଳରେ କେଉଁଠି କେଉଁଠି ସବୁ ନାଟ ଥିଲା?
1: ଆମର ସେ ଅଞ୍ଚଳରେ ବଙ୍କରେ ଥିଲା, ଦେଖାଳି ଥିଲା, ଆଉ ଚୁଣପୁର ଥିଲା, ଆଉ ଟେକିଆପଡ଼ାରେ ଗୋଟେ ଥିଲା। ମୋର ସମୟ ପିଲା ସମୟରେ ଏତିକି ମୁଁ ଦେଖିଛି। ବାରସିଂହରେ ଗୋଟେ ଥିଲା, ତାପରେ ମୁଁ ଗଡ଼ଗୋବିନ୍ଦପୁରରେ ଶିକ୍ଷା ଦେଲି ଯାଇକିରି।
0: ଆପଣ ପ୍ରହ୍ଲାଦ କେତେ ଦିନ ହେଲେ ଏବଂ ପ୍ରହ୍ଲାଦ କେତେ ଦିନ ହେବା ପରେ ଆପଣ ହିରଣ୍ୟ ଭୂମିକା ନେଲେ?
1: ମୁଁ ପ୍ରହ୍ଲାଦରେ 16 ବର୍ଷ ପର୍ଯ୍ୟନ୍ତ ମୋତେ ହେଲା ପର୍ଯ୍ୟନ୍ତ ପ୍ରହ୍ଲାଦ ରୋଲ୍ କରୁଥିଲି। ତାପରେ ଈଶ୍ୱର ଟିକେ କମିଲା, ଦଳ ଲୀଳାବତୀ ରୋଲ୍ କଲି ପ୍ରାୟ 5-7 ବର୍ଷ। ତାପରେ ରଜା ରୋଲ୍ କଲି, ଟେଷ୍ଟ ହେଇକି ବୁଲିଲି ଆଉ।
0: ରଜା କେତେ ବର୍ଷ ପର୍ଯ୍ୟନ୍ତ ଆପଣ ହେଲେ?
1: ମୁଁ ହେଲି ରଜା 30 ବର୍ଷ ମୋତେ ହେଲା ପର୍ଯ୍ୟନ୍ତ ମୁଁ ରଜା ହେଉଥିଲି। ସେ ପିଲାମାନେ ବାହାରିଲେ ମୋର ତ ଅସୁବିଧା ଅସୁବିଧା ହେଲା, ସେଠି କମି କମି କମି ଘଣ୍ଟାଏ 2 ଘଣ୍ଟା 4 ଘଣ୍ଟା ଏମିତି ବାନ୍ଧି ବାନ୍ଧି ଆଜି ମଧ୍ୟ ତିଷ୍ଠି ଯାଉଛି।
0: ଆପଣଙ୍କ ସମୟରେ ସବୁ ପ୍ରହ୍ଲାଦ ନାଟକର ବଡ଼ ବଡ଼ କଳାକାର, ବିଶିଷ୍ଟ କଳାକାର ସବୁ କିଏ କିଏ ଥିଲେ?
1: ମୁଁ ଜାଣିବାରେ ଘନଶ୍ୟାମ ବେହେରା ପ୍ରଧାନ, ଘନଶ୍ୟାମ ମାଷ୍ଟର ଥିଲେ। ତାପରେ
0: ଈଶ୍ୱର
1: ପ୍ରଧାନ ଥିଲେ, ତା ଦେହ କଣ୍ଡ୍ରା ଦାସ ଡମ୍ବରୁ ଦାସ ଥିଲେ, ତାପରେ ଗୁଡ଼ିଆ ଜଗନ୍ନାଥ ଥିଲେ। ଏତିକି ମୁଁ ଜାଣିଛି, ବୁଢ଼ା ଲୋକ ସେମାନେ।
0: ଆଚ୍ଛା, ସେତେବେଳେ ଯେଉଁ କଳାକାରମାନେ ଥିଲେ, ବିଶିଷ୍ଟ କଳାକାର, ଆପଣଙ୍କୁ କିଏ ଶିଖାଇଥିଲେ ତା ଭିତରୁ?
1: କେଶର ଚନ୍ଦ୍ର ପଣ୍ଡା ବୋଲି ଆଉ ଜଣେ ଥିଲେ ସୁନ୍ଦରଗଡ଼ରେ, ସେମାନେ ଆମକୁ ଶିକ୍ଷା ଦେଇଥିଲେ।
0: ଆଚ୍ଛା, ଗଞ୍ଜାମ ଜିଲ୍ଲାରେ ପ୍ରହ୍ଲାଦ ନାଟକଟା ଆମର ଏଇ ନୂଆପଡ଼ା, ଚିକିଟି, ପାତ୍ରପୁର, ଜରଡ଼ା, ସୁରଙ୍ଗୀ ଏଇ ଅଞ୍ଚଳରେ ବେଶୀ କାହିଁକି ଅଛି?
1: ବେଶୀ ଅଛି ତ, ମୁଁ ଆଗରୁ ଜାଣିଛି ବେଶୀ ଅଛି। ସେ ଶ୍ରଦ୍ଧା ପାଇକିରି ସେ ରଖିଛନ୍ତି ଆଗରୁ, ସେ ବିଭିନ୍ନ ପ୍ରକାର ସେ ଆନ୍ଧ୍ରପ୍ରଦେଶରେ ତ ସେଇଟା ଥିଲା, ସେଠୁ ଆଣିକିରି ଓଡ଼ିଆ ଭାଗ ଆସିକି ସବୁ ଶିଖେଇଲେ, କଣ୍ଟ୍ରାର କେତେ ଶିଖେଇଲେ, ଏମିତିକିରି ସେଟା ଶ୍ରଦ୍ଧା ପାଇକିରି ସେଠି ଅଞ୍ଚଳରେ ଥିଲା। ସେଠୁ ଲୋକ ଗାଇକି ଇଆଡ଼େ ବେଶ ମାନିକିରି ସବୁ ନେଉଥିଲେ, ତାପରେ ପରେ ଇଆଡ଼େ ଏମିତି ଚାଲିଛି ଆଉ।
0: ଆଚ୍ଛା, ଆପଣ ଯେଉଁ ଗୀତଗୁଡ଼ା ଗାଉଛନ୍ତି ପ୍ରହ୍ଲାଦ ନାଟକର, ସବୁଗୁଡ଼ା ତ ରାଗ ରାଗିଣୀ ଉପରେ ଥିବା ଗୀତ, ଏଗୁଡ଼ାକ ସବୁ ରାଗ ରାଗିଣୀ କେଉଁଠୁ ଆପଣ ସବୁ ଶିଖନ୍ତି ନା ଏମିତି ଖାଲି ଶୁଣି?

0: କିରି ଗାଇବା
1: ଗାଏ
0: କଥା।
1: ନିଜେ ଗୁରୁ ପାଖରୁ ସେ
0: ଆଚ୍ଛା, ଆପଣଙ୍କର ଗୁରୁ ସେ କିଏ?
1: କିଶୋର କିଶୋର ପଣ୍ଡା।
0: ତାଙ୍କ ପାଖରୁ ସବୁ? ଆଚ୍ଛା, ରାଗ ଗୁଡ଼ାକୁ ଆପଣ ଯେମିତି ଆମର ଶାସ୍ତ୍ରୀୟ ସଙ୍ଗୀତ ସବୁ ଅଛି, ବଡ଼ ବଡ଼ ଉସ୍ତାଦ ମାନେ ଅଛନ୍ତି, ସେମାନେ ଯେମିତି ରାଗ ତାଳ ଶ୍ରୁତି ଲୟ ଏସବୁ ଧରିକିରି ସେମାନେ ଗାଇବେ, ଏବଂ ତାର ମଧ୍ୟ ସେମାନେ ପାଠଶାସ୍ତ୍ର ଜାଣନ୍ତି, ସେମିତି କିଛି ପାଠଶାସ୍ତ୍ର ଜ୍ଞାନ ଆପଣଙ୍କର ଅଛି?
1: ସେମିତି ପାଠଶାସ୍ତ୍ର ଜ୍ଞାନ କିଛି ନାହିଁ, ଖାଲି ଆଲୋଚନା ଶକ୍ତି ହେଇକି ମାରିବା କଥା, ପାଠଶାସ୍ତ୍ର ସେମିତି କିଛି ଶିଖିନି
0: ଶିଖିନାହାନ୍ତି?
1: ନାହିଁ।
0: ମନେ କରନ୍ତୁ ଗୋଟେ ହେଲା ରାଗ ନାଟା, କି ରାଗ ଖମାଜ, କି କେଦାର ଗୌଡ଼ା, କି ଶଙ୍କରାଭରଣ, ଏ ଯେଉଁ ରାଗ ଗୁଡ଼ାକ ଆପଣ ଆଳାପ କରୁଛନ୍ତି, ରାଗଟି ଗାଇବା ଗୀତ ଗାଇବା ପୂର୍ବରୁ ଗୋଟେ ଆଳାପଟେ କରୁଛନ୍ତି, ସେ ଯେଉଁ ଆଳାପଟା କରୁଛନ୍ତି, ସେ ଆଳାପଟା କେମିତି, କେଉଁ ରାଗ ଅନୁସାରେ କେଉଁ ଆଳାପଟା କେମିତି ଭିନ୍ନ ହେବ, ସେଟା କେମିତି ଲୟ ରଖୁଛନ୍ତି?
1: ସ୍କେଲ ଉପରେ ରହି ରହୁଛି, ତାର ଘର ଭିନ୍ନ ଭିନ୍ନ ପ୍ରକାର ଅଛି, ନାଟାର କେମିତି, କେରାଗୋଡ଼ କେମିତି, କାମଦର କେମିତି, ଭୈରବର କେମିତି, ତାର ସ୍କେଲ ଅଛି, ସ୍କେଲ ଅନୁସାରେ ଆମେ
0: ଆଚ୍ଛା,
1: ବଦଳ
0: ଆପଣ
1: କରୁ।
0: ଯୋଡ଼ିଏ ତିନୋଟି ରାଗ ସ୍କେଲ ଉପରେ ଆପଣ ଦେଖେଇଲେ ଆପଣ କେମିତି ତାକୁ କରୁଛନ୍ତି, ରାଗ କହିବେ କହିକିରି ତାର ଆଳାପ କରିବେ।
1: ତୋଡ଼ି ରାଗ।

0: ଏମିତି ଭିନ୍ନ ଭିନ୍ନ ରାଗ ପାଇଁ ଭିନ୍ନ ଭିନ୍ନ ସ୍କେଲ ଅନୁସାରେ
1: କରୁଛନ୍ତି,
0: କେତେ ବର୍ଷ ଲାଗେ ଆପଣଙ୍କର ଏଭଳି ଜଣେ ଗୁରୁ ହେବା ପାଇଁ ବା ବେଶ ବାନ୍ଧିବା ପାଇଁ ଯୋଉ ପ୍ରକାର ଦରକାର, ଯୋଉ ଦକ୍ଷତା ଆସିଲେ ଆପଣଙ୍କୁ ହିରଣ୍ୟ ହେଇପାରିବେ? ହିରଣ୍ୟ ବୋଲେ ତ ଆପଣ ଗାଇବା ନାଚିବା ସବୁ ପ୍ରକାର କଥା ଦରକାର, ସେଥିରେ ନୃତ୍ୟ ଅଭିନୟ

0: ଗରିବ ଲୋକ ତ କୁଆଡ଼େ କାମ ପତ୍ର ପଳେଇବାର, ରାତିରେ ଗଲା ଗାର, ଆଉ ଖରାବେଳେ ଏକା ଟିକେ ସମୟ ନେଇକି ଖରାଦିନେ ଘଣ୍ଟେ 2 ଘଣ୍ଟା ସେବା।
1: ସେତେବେଳେ ପ୍ରହ୍ଲାଦ ନାଟକର କେମିତି ଆଦର ଥିଲା?
0: ସେ ତ ମୋତେ ବହୁତ ଆଦର
1: ଆପଣ ଯେଉଁ
0: ଥିଲା,
1: ସମୟରେ ରଜା
0: ହଁ
1: ହଉଥିଲେ,
0: ବହୁତ ଆଦର ଥିଲା।
1: ଏବକୁ କେମିତି ଅଛି?
0: ତୁ ମୋତେ ତାଠୁ ଆହୁରି ଅଧିକ ଆସେ, ସେ ଏକାଡେମୀ ସହିତ ସମସ୍ତେ ସମ୍ପର୍କ ରହିଲା ଯେତେବେଳେ ଗଲେ, ସେତେବେଳେ ସବୁ କିଛି ନଥିଲା ତ, ଏବେ ଏକାଡେମୀ ସହିତ ସମ୍ପର୍କ ରହିଲା, ସମସ୍ତେ ଆଗ୍ରହ ଥିବାର କଥା ରହିଛି। ତାପରେ ବହୁତ ପ୍ରାୟ 20-25 କି 30 କି 40 କି 100-200 ପର୍ଯ୍ୟନ୍ତ ଅଛି, ମୁଁ ଜାଣିଥିଲି ଏତେ ଅଛି ବୋଲି ମୁଁ ଜାଣିନି। ଇଆଡ଼େ ପର୍ଯ୍ୟନ୍ତ ବଡ଼ ବଡ଼ 8 ଗଡ଼ ପର୍ଯ୍ୟନ୍ତ ନାଟ ଗୁଡ଼ାକ ଅଛି,
1: ଅଛି ସବୁ ଦଳ କରିକି ରହିଛି।
0: ଦଳ କରିକି ରହିଛି।
1: ଆପଣଙ୍କର ସମସାମୟିକ ରଜା ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ କିଏ ଅଛନ୍ତି?
0: ଆମ ସଂସ୍କୃତ ରଜା ପାଣିଗ୍ରାହୀ ଜାଣିଥିଲେ, ସେ ଅଛନ୍ତି,
1: ଅର୍ଜୁନ ପାଣିଗ୍ରାହୀ।
0: ଆଉ ସେ ଏତ୍ରନାଥ ବୋଲି ଜଣେ ଥିଲା, ସେ ବି ଅଛି ଆମ ସଂସ୍କୃତ, ଆମ ସ୍ତମରେ ବାନ୍ଧିଲୁ, ସେ ମୁଁ ଆମ ସାଥିରେ ସେମାନେ ବାନ୍ଧିଥିଲେ, ସେମାନେ 3 ଜଣ ଅଛନ୍ତି।
1: ରାମଚନ୍ଦ୍ର ବାର୍ତ୍ତିଆ
0: ସେ ପଛେ,
1: ଆଚ୍ଛା
0: ପଛୁ ସେ ହେଲା କେତେଦିନ ପରେ ସେ ମୁଁ ତାକୁ ଦେଖିଲି।
1: ଆପଣ କେତେଟା ନାଚ ଦଳ ଶିଖେଇଥିବେ?
0: ମୁଁ ପୁରା 10ଟା ଦଳ ଶିଖେଇଛି,
1: କେଉଁଠି କେଉଁଠି ସବୁ?
0: ଖମ୍ବାରୀ ଗାଁ ଚିକିଟି ଖମ୍ବାରୀ ଗାଁ ଗୋଟେ, ଲିଆଖାଇ ଗୋଟେ, ଟିଟିଗାଁ ଗୋଟେ, ଗଡ଼ଗଣ୍ଡପୁର ଗୋଟେ, ଆଉ ସହଦ ଟିକଡ଼ା ଗୋଟେ, ବମକେଇ ଗୋଟେ, ବିଶ୍ୱ ଗୋଟେ, ବିପିଙ୍ଗି ଛତ୍ରପୁର ପାଖର ବିପିଙ୍ଗି, ଆଉ ଏବେ ନଳଗଣ୍ଟା।
1: ଆଚ୍ଛା ନଳଗଣ୍ଟା କେତେ ବର୍ଷ ହେଲା ଅଛନ୍ତି ଆପଣ?
0: 20 ବର୍ଷ, 25 ବର୍ଷ ହେଲା
1: ଗୋଟେ ଦଳରେ ଏକା ଆପଣ ଅଛନ୍ତି?
0: ଆଶା କରୁଛି
1: ନାହିଁ, ଅନ୍ୟ ଦଳରେ ଡାକିଲେ ଆପଣ
0: ଯାଉନି ଯାଉନି ଯାଉନି
1: ଯାଉନାହାନ୍ତି?
0: ନା।
1: ଆଚ୍ଛା ଯେଉଁ ଦଳ ଗୁଡ଼ିକ ଆପଣ କରିଛନ୍ତି, ସେ ଦଳ ଗୁଡ଼ିକ ଆପଣଙ୍କର ପସନ୍ଦ ମୁତାବକ ସେମାନେ ଗାୟନ ଇତ୍ୟାଦି କରୁଛନ୍ତି ନା?
0: ଠିକ କରୁଛନ୍ତି, ମୁଁ ଯାଇପାରିଲିନି ଆଉ ନାଟ ଦଳ କରିପାରିଲି, ଅନ୍ୟମାନଙ୍କୁ ନେଇ ସେମାନେ ନେଇକି ହେଇଗଲା, ତା ଦଳ ଖରାପ ହୋଇଗଲା, ମୁଁ ତ ଛାଡ଼ିଦେଲି, ମୁଁ ତ କରିପାରୁନି, ଯିଏ ନାଟ ବେଶ ହେଉଛି ତାକୁ ଧରିକି ସେମାନେ ଚଳୁଛନ୍ତି, ତା ସହିତ ସମ୍ପର୍କ ହେଲେ ତା ଭଳିଆ ଏକା ହେଉଛି।
1: ଏବେ ଯେଉଁ ଶିକ୍ଷା ଶିକ୍ଷା ଆପଣଙ୍କ ପାଖରେ କରୁଛନ୍ତି ଯେଉଁ ପିଲାମାନେ,
0: ଏଇ ପିଲାମାନେ ଯାଉଛନ୍ତି ଆପଣ ଦେଖିଲେ ଆଉ।
1: ଆଚ୍ଛା ଏଇ ପିଲାମାନଙ୍କୁ ଆପଣ ଶିଖେଇଛନ୍ତି, ଆପଣ ନାଟରେ ମିଶିକିରି ଅନ୍ୟ କିଛି ତ କଲେନି, ଏଇ ନାଟ ଦଳ ବଢ଼ିକିରି ହେଇକି ଚାଲେ। ଆଚ୍ଛା ୟାଦ୍ୱାରା ଆପଣଙ୍କର ପରିବାର ପ୍ରତିପୋଷଣ, ଜଣଙ୍କର ଉପାର୍ଜନ ଇତ୍ୟାଦି କେମିତି ହେବ?
0: ମୁଁ ବର୍ତ୍ତମାନ ପିଲାଠାରୁ ମୁଁ 6ଟା ଭଉଣୀ, ମୁଁ ଏକା ଜଣେ, ବାପା ମା' କାଳେ ହେଲେ 2-3ଟା ପିଲା ପଠେଇଲେ ପଳେଇଲେ, ମୁଁ 3ଟା ପିଲା ପଠେଇଲି। ତାପରେ ଏଇ ନାଟ ବିଦ୍ୟା ମୋର ଆଉ କିଛି ନାହିଁ ଧାରେ, ଆଉ ମୋର 4ଟା ଝିଅ, ସେମାନଙ୍କୁ ମଧ୍ୟ ବିଦାୟ କରିଦେଲି। ଗୋଟେ ପୁଅ ବଡ଼ ପିଲା, ସେ ମଧ୍ୟ ବିବାହ ହେଲା, ଏଇ ଗୋଟେ ପୁଅ ଆଗା ଅଛି, ଏଥିରୁ ଆଗା ଆମର ଚଳୁଛି ସିନା, ଆଉ କିଛି ନାହିଁ ଆମର।
1: ଆଜିକାଲି ଆଜିକାଲି ତ ଆପଣଙ୍କ ସମୟରେ ସେ ସମୟରେ ସିନେମା ନଥିଲା, ଏ ଟିଭି ନଥିଲା, ଏମିତି ସବୁ ନଥିଲା, ଆଜିକାଲି ନାନା କଥା ଆସିଗଲାଣି। ଏ ନାଟ ପ୍ରତି ହୁଏତ ଲୋକଙ୍କର ଟିକେ ଆଦର କମିଯିବ, ଗାଁ ଗହଳି ଜାଗା ଲୋକ ଟିକେ ଆଦର ପାଇବେ ସିନା, ସହରାଞ୍ଚଳରେ ଆଉ ଆଦରଟା ଏତେ ରହିବନି, ନ ରହିଲା ଭଳିଆ ଲାଗୁଛି, ରହିଲା ମଧ୍ୟ। ଆଜିକାଲି କେମିତି ଆଗ୍ରହରେ ଏ ଶିଖିବା ପାଇଁ ନାଟ ତ ବେଶୀ ସାଧାରଣ, ଏଥିପାଇଁ ଏ ନାଟ ଶିଖିବା ପାଇଁ ଲୋକଙ୍କର ଆଗ୍ରହ ଅଛନ୍ତି ନା? ପିଲାମାନେ ତାଙ୍କ ଛୋଟ ପିଲାବେଳୁ ଶିଖିବା ପାଇଁ ପିଲାମାନେ
0: ଅଛନ୍ତି, ଆଗ୍ରହ ଅଛନ୍ତି, ଆଗ୍ରହ ଅଛନ୍ତି।
1: ଆପଣ ଏବେ ତ ବେଶ ଫେଶ ବାନ୍ଧୁ ନଥିବେ, ଏବେ ଆପଣ ଶିଖେଇଲେ ଆପଣଙ୍କୁ ଗୋଟେ ନାଟ ଦଳ, ଯେଉଁଠି ଆପଣ ଦଳ କରିକି ଶିଖଉଛନ୍ତି, ସେ ଆପଣଙ୍କୁ କ'ଣ ଦେଉଛନ୍ତି? ଆପଣ ତ ବେଶ ବାନ୍ଧୁ ନାହାନ୍ତି, କିଛି କରୁନାହାନ୍ତି, ଶିଖଉଛନ୍ତି
0: ଖାଲି
1: ଶିକ୍ଷକ ଭାବେ।
0: ଶିଖୁଛି, ଆଉ ନାଟଟା ବଣା ହେଲେ ହାରମାନ ମିଳିକି ବସି 500 ଟଙ୍କା ଦେଉଛନ୍ତି
1: ଗୋଟେ ଦିନ, ନାଟ ଗଲେ
0: ନାଟ ଗଲେ ନହେଲେ ଆସୁଛି, ଯାଉଛି ଖାଉଛି ପିଉଛି, କିଏ ସେ ଭଲ ସାର ମୋର ସେମାନେ ଔଷଧ ପତ୍ର ଦିଆ ନିଆ କରୁଛନ୍ତି, ଯାଉଛି ଆଉ।
1: ଏ ନାଟଟା ଆପଣ ଯେଉଁ ଅଭିନୟ କରୁଛନ୍ତି, ସେଇଟା ନାଟର କେତେ ଅଂଶ ଅଭିନୟ କରୁଛନ୍ତି?
0: ପ୍ରାୟ 4 ଟା ଅଂଶ ଅଭିନୟ ହେଉଥିବ,
1: ଆଉ 12 ଟା ରହିଯାଉଛି,
0: 12ଟା ରହିଯାଉଛି।
1: ସେ 12ଟା ଅଭିନୟ କାହିଁକି ହେଉନି?
0: କାହିଁକି ହେଉନି ବୋଲେ ଲୋକଙ୍କ ଦ୍ୱାରା ଦୂର ଏକା ହେଉନି, ସେ କଣ୍ଟା ଫୋଡ଼ିଲା ତୁମେ ଫୋଡ଼ିବାର ଅଛି, ସେ ବାଣ ମାରିଲା ତୁମେ ବାଣରେ ଅଛି, ସେ ହାତୀ ପୁରାଇଲା ତୁମେ ହାତୀ ଆଇବାର ଅଛି, ଏମିତି କରୁ ରହୁନି, ସମୟ କଟିଯାଉଛି,
1: ସମୟ କଟିଯାଉଛି। ଆଚ୍ଛା ସବୁ ଯାକ ଅଭିନୟ କରିକିରି ଚାଲିବ ବୋଇଲେ କେତେ ଦିନ ଲାଗିବ?
0: 7 ଦିନ ଲାଗିବ,
1: 7 ଦିନ ଲାଗିବ,
0: 12ଟାରୁ ଆରମ୍ଭ କରି 6ଟା 7ଟା ବନ୍ଦ କଲେ 7 ଦିନ ଲାଗିବ।
1: କେଉଁ 12ଟାରୁ?
0: ରାତି 12ଟାରୁ
1: ରାତି 12ରେ ଆରମ୍ଭ କରିବେ, ସକାଳ 7ଟାରେ
0: ବନ୍ଦ କଲେ 7 ଦିନ ଲାଗିବ,
1: 7 ଦିନ ଲାଗିଲେ ପୂର୍ଣ୍ଣ ହେବ ବିଷୟ। ସେମିତି କି ଆଉ ଆଜିକାଲି ଚାହୁଁନାହାନ୍ତି?
0: ନାହିଁ,
1: ଗୋଟେ ଦିନ ନାଟକ କରିକିରି ସେଠି ଯାହା ହେଲା।
0: ଆଚ୍ଛା
1: ଆଉ ଆପଣ

0: କେଉଁଠି ସବୁ କ'ଣ ପୁରସ୍କାର ପତ୍ର ପାଇଛନ୍ତି ନାଟକ କରିକିରି, ସବୁ ନାଟକ କଲା ନାଟକର ଗୁରୁମାନେ ଖଡ଼ୁ ପିନ୍ଧନ୍ତି, ବାଦବନ୍ଧ ପିନ୍ଧନ୍ତି?
1: ଗଡ଼ଗନ୍ଦପୁର ପ୍ରଥମରେ ମୁଁ ଶିଖେଇଲି, ସେମାନେ ସୁନାଖଡ଼ୁ ଆଉ ବାଦବନ୍ଧ ଦେଇଥିଲେ, ଲିଆଖାଇରେ ତାଙ୍କେ ଦେଇଥିଲେ କଙ୍କଣ ଦେଇଥିଲେ, ଆଉ ତିତିଗାଁରେ ଦୁଇ ତିନିଟା ମୁଦି ଗୋଟେ ଧନମାଳି ଦୁଇ ତିଳାର ଦେଇଥିଲେ, ସାଇକେଲ ଗୋଟେ ଦେଇଥିଲେ, ଆଉ ମମକ୍ରିକେ ପଇସା ମିଳିଥିଲା, ଆଉ ସହଦ କୃପଡ଼ାରେ ମୋତେ ମୁଦି ଦୁଇଟା ତିନିଟା ମିଳିଥିଲା, ଏମିତି ସବୁ ମିଳିଥିଲା।
0: ଆଚ୍ଛା, ପଦାଡ଼ି କେବେ ଯାଇଛନ୍ତି ନା ଆମର ଓଡ଼ିଶା ଗଞ୍ଜାମ ଛାଡ଼ିକିରି ଓଡ଼ିଶା ବାହାରକୁ?
1: ଦିଲ୍ଲୀ ଯାଇଥିଲି ଦୁଇ ଥର।
0: ଦିଲ୍ଲୀ କୁଆଡ଼େ ଯାଇଥିଲେ?
1: ଏଇ ପାତିଗିରି
0: ପାତିଗିରି କେଉଁଠି ସେଇଟା ପରିବେଷଣ କଲେ ଯାଇକିରି?
1: ଜଗତୀପ ବାହାରିଲା ମଇଦାନ, ଜଗତି ମଇଦାନ,
0: ପ୍ରଗତି ମଇଦାନ,
1: ପ୍ରଗତି ମଇଦାନ।
0: କେତେ ସମୟ ସେଠି ପରିବେଷଣ ହେଲା?
1: ସେଠି ଘଣ୍ଟାଟେ,
0: ଘଣ୍ଟାଟା
1: ଭିତରେ ଏବେ ଯେତେ ଆମେ କରୁଛେ ସେତେକୁ ପୁରା ସବୁ ଯାକ ଯିବାକୁ ପଡ଼ିବ।
0: ଘଣ୍ଟାଟେ ଭିତରେ କରିବେ? ଆମେ ସାତ ଘଣ୍ଟାରେ କଲେ,
1: ସାତ ଘଣ୍ଟାରେ କଲେ ସେମିତି ତାଙ୍କୁ ତାଙ୍କେ କହିଲେ, ଆମେ ସେକ୍ରେଟେରୀ କହିଲେ ଟିକେ ଟିକେ ଟିକେ ଟିକେ ଦେଖିକିରି ହେ ରଜା ଥିଲା, ଏପ୍ରିଲ ଆସିଲା, ଏଲଦିଆ ଥିଲା, ଚଣ ଆସିଲା, ଦୋଡ଼ ପଡ଼ିଲା, ସମୁ ପଡ଼ିଲା, ସାପୁ ଆସିଲା, ସବୁ ଆସିଲା, ଦୁଇ ଜଣ ହେଲା କରିକି ସେମିତି ଟିକେ ଟିକେ ଟିକେ ଦେଖେଇ ଘଟଣା ଭିତରେ ପୂର୍ତ୍ତି କରିବ ବୋଲି ଆମେ ଆମର ସରିଲେ ଆହୁରି ଚାରି ଦଶଟା ପନ୍ଦରଟା ପାର୍ଟି ଲାଗିବ, ଛଅଟା ରାଉଣ୍ଡ ହେଲେ ନଅଟା ପୁରୀ ଆଉ କିଏ ଦେଖିବେନି, ସେଠି ନଡ଼ା ହେଇଗଲେ, ତେଣୁକରି ଆମକୁ ସେମିତି ଦେଇଥିଲେ, ଆମେ ସେମିତି ଶିକ୍ଷା ନେଇଥିଲୁ, ଯାଇଥିଲୁ ଦୁଇ ଥର, ଦିଲ୍ଲୀ ଯାଇଥିଲୁ, କଲିକତା ଦୁଇ ଥର ଯାଇଥିଲୁ, ଆଉ ଇଆଡ଼େ ବାଲେଶ୍ୱର ଯାଇଥିଲୁ, ବଦଙ୍ଗ ଯାଇଥିଲୁ, ଆଉ ଭୁବନେଶ୍ୱର ଯାଇଥିଲୁ, ବ୍ରହ୍ମପୁର ତ ଗଲା, ଥରେ ଦୁଇ ଥର ଆସିଛୁ।
0: ଆଚ୍ଛା, କେମିତି ଆପଣ ଏଇ ଆମର ଓଡ଼ିଶା କଥା ଛାଡ଼ି ଦିଅନ୍ତୁ, ଦିଲ୍ଲୀରେ ଏଇଟାରେ କ'ଣ କେମିତି ଲୋକଙ୍କର ଆଗ୍ରହ?
1: ଦିଲ୍ଲୀରେ ତ ସବୁ ହିନ୍ଦୀ ବାଲା ହେଲେ ମଧ୍ୟ କ'ଣ ତାଙ୍କେ ଦେଖିବା ପାଇଁ ବହୁତ ସମ୍ପୂର୍ଣ୍ଣ ବର୍ଗୀ ଲୋକ ଥରେ କାହିଁକି ବୁଝୁଛନ୍ତି ନା ଏଇ ଜାଣା କି ଆମର ଡ୍ରେସ୍ ପତ୍ର ଏଇସବୁ ପୋଷାକ ଦେଖିକି ନାଟ ଦେଖିକି ଦେଖୁଥାନ୍ତି ନା କ'ଣ, ଆମ ଲୋକ ବହୁତ ଥାନ୍ତି,
0: ବହୁତ ଥାନ୍ତି। ଆଚ୍ଛା, ଏଇଟା ସେତେବେଳେ ସେଠି ତ ଅଲଗା ମଞ୍ଚା ଥିବ ନା? ଏ ମଞ୍ଚା
1: ନେଇକି ଯାଇଥିଲୁ,
0: ଆଉ ବର୍ତ୍ତମାନର ଏ ଯୋଉ ପ୍ରହ୍ଲାଦ ନାଟକକୁ ଦେଖିଲେ, ଆପଣଙ୍କ ସମୟରେ ପ୍ରହ୍ଲାଦ ନାଟକକୁ ଦେଖିଲେ, ୟାର ଭବିଷ୍ୟତଟା ଆପଣଙ୍କୁ କ'ଣ ଦିଶୁଛି?
1: ଆମେ ଯୋଉ ପ୍ରହ୍ଲାଦ ନାଟକ କରୁଥିଲୁ ସେଇ ସମୟର ଦେଖିଲେ ଏବେ ବହୁତ ତଫାତ ରହୁଛି, ଚଞ୍ଚଳ ହେଇ ଚଞ୍ଚଳ ବଢି ବଢି ବଢି ବଢି ଯାଉଛୁ, ଆଉ ସେତେବେଳେ ଭଳିଆ ଧରେ ଆଉ ନାହିଁ।
0: ଗାୟନ
1: ଗାୟନ ମଧ୍ୟ ଭିନ୍ନ
0: କାହିଁକି ଭିନ୍ନ ହେଉଛି? ଆପଣମାନେ ଥାଉଥିବ
1: ଆମର ଯେଉଁଠି ଅଛି ଆମର ସମାନ ରହୁଛି, ଆଉ ଅନ୍ୟମାନେ ଯେମିତି ଗାଉଛନ୍ତି ସେମାନେ ସେମିତି ଜାଗା ଶିଖୁଛନ୍ତି, ସେମିତି ଜାଗା ଯାଉଛନ୍ତି।
0: ଏଇଟା ନାଟୁଟା ଏଇ ଗୀତ ଗୁଡ଼ାକ ପ୍ରକୃତରେ କେମିତି ଗାଇବାକୁ ହେବ କ'ଣ ହେବ ଏଗୁଡ଼ା କିଛି ଗୋଟେ ବ୍ୟବସ୍ଥା କରିକି ଆପଣ ରଖୁଛନ୍ତି?
1: ଗାଇବା ବୋଲି ତାଙ୍କୁ କୁହାହଉଛି, ବତାହଉଛି କେମିତି ଗାଇବାକୁ କେମିତି କହିବାକୁ ହେବ।
0: ନାହିଁ, ଆପଣମାନେ ଯେତେ ସବୁ ପ୍ରହ୍ଲାଦ ନାଟକରେ ଏବେ ଗୁରୁମାନେ ଅଛନ୍ତି, ବୟସ୍କ ଗୁରୁମାନେ ବସିକି ଗୋଟେ ସ୍ଥିର କରିକିରି ଏମିତି ପ୍ରହ୍ଲାଦ ନାଟକର ଅସୁବିଧା ହେଇଯାଉଛି, ଯିଏ ଯାହା ପାରୁ ଯେମିତି କରୁଛି, ହଁ କ'ଣ ଗୋଟେ ଏମିତି ଚିନ୍ତା କରିକି କଲେ ହେବନି? ଆପଣ ପଳେଇଲା ପରେ କେମିତି ହେବ?
1: ନାଇଁ ନାଇଁ, ସେଇଟା ପାଇଁ ବୋଲି ତ ଆମର ଏଠି ଜିଲ୍ଲାପାଳ ଡକେଇଥିଲେ, ସମସ୍ତେ ପ୍ରାୟ କି 200 ରଜା ହେଇଥିଲା ନା, ବଡ଼ ସବୁଗୁଡ଼ା ସବୁ ବସିଥିଲେ, ସେ ଯାଇ ସଙ୍ଗୀତ କର ବୋଲି କେହି କଲେନି, ଆମେ ଆମ ପାର୍ଟିରେ ଯାଇଥିଲୁ, ତା ଦେହରେ ଭାଡ଼ି ଆମର ହେଇଥିଲେ, ସେ ଭାଡ଼ି ଆମେ ଦେଶବାନ୍ଧୀ ନାଟକ କଲୁ ପ୍ରାୟ ଘଣ୍ଟାଟେ, ଘଣ୍ଟାଟା କଲେ ଦୁଇ ଘଣ୍ଟା ଦେଖିଲେ, ସମସ୍ତେ ଦେଖିଲେ, ତାପରେ ତୁମମାନେ ଜଣେ ଜଣେ 5 ମିନିଟ୍ ଲେଖାଏଁ ଖଣ୍ଡା ଧରିକି ଯିବ, ଉପରେ ଯିବା ଆସିବା ତୁମେ କେମିତି ହେଉଛି ଦେଖିବା ଗଲେ, ସେମାନେ କି କୁପ୍ରାୟ ଗଲା, କି କୁପ୍ରାୟ ସେ ତାଙ୍କେ ଯେଉଁଟା ଚାହିଁଥିଲେ ସେଇଟା କିଏ କଲେ ମୁଁ ଦେଖୁଛି। ଏସବୁ ସେକ୍ରେଟେରୀ ମୋତେ ସେମାନେ ସେକ୍ରେଟେରୀ ଦୌଡ଼ନ୍ତି, ସେମାନେ ଘରକୁ ଧରି ପାରିଲେ, ତ ଆପଣଙ୍କ ଭଳିଆ ସବୁ ପରୀକ୍ଷା ମୋତେ କଲେ, ଗାଇବାର କରିବାର ସବୁ ଟେପ କରିକିରି, ଆଉ ଦେଖିଲି ଦେଖିଲି ଯେ ଆଉ ଆମେ ଯେଉଁ ପ୍ରକାର ଶିଖିଛୁ ସେ ସହିତ ମିଶିବା ପାଇଁ କିଏ ନାହିଁ।
0: ମାନେ କ'ଣଟା ଶିଖିଥିଲେ ଆପଣ?
1: ଏଇ ଯେଉଁ କାରଲାଙ୍ଗୀ ହୋଇକି ଯେଉଁ କରାହେଉଛି ଗୀତ ବି ସବୁ ଭିନ୍ନ ଗାଉଛି, ଆମର ସେଇ ଗୀତ ଗା ତାଙ୍କେ ଗାଇବେ, ସେ ଗୀତ ଆମେ ଗାଇଲେ ଭିନ୍ନ ଗାଉ।
0: ଆପଣଙ୍କର ଗୀତ ଗାଇବା ଶୈଳୀଟା ଅନ୍ୟମାନଙ୍କଠୁ କେମିତି ଭିନ୍ନ ସେଇଟା ଟିକେ ଆମକୁ ଶୁଣାନ୍ତୁ। ଡାର୍ଲିଂ ହେଉଛି ବୋଲି କହୁଛନ୍ତି,

0: truth and is committed to ensuring there are no lacunae. Benchmark domestic equity indices shed around 1.5% today after sell-off across most sectors intensified in the final hour of the trade. The BSE Sensex plunged 1,092 points to close at 74,776. The NSE Nifty fell 359 points to settle at 23,548. In IPL cricket, Gujarat Titans will clash with Rajasthan Royals in Qualifier 2 match in New Chandigarh this evening. The match will start at 7:30 p.m. And that is the end of this news bulletin.
1: आकस्मिक प्रभाव आसंतु सुनिबे हमर चलित अधिवेशन प्रसिद्ध होतवा किछे कार्यक्रम सम्पर्क करे के संपरे संध्या 6 बजे 15 मिनिट प्रचार करबो संत कवि तुलसीदास रचित श्री रामचरित मानसर 46वां भाग कतोटी ओडिया एल्बम के सुनाइबो संध्या 6 बजे 30 मिनिट କୃଷି ସଂସାର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 7:30 ଆଜି ଏଥିରେ ଶୁଣିବେ ମହୁ ଚାଷ ଏକ ଲାଭଜନକ ଚାଷ ଏ ସମ୍ପର୍କରେ ଚନ୍ଦ୍ରଶେଖର ଆଚାର୍ଯ୍ୟଙ୍କ ସହ ସାକ୍ଷାତକାରଟିଏ ପ୍ରଚାର କରିବ ଏହାସହ ସଫଳ ଚାଷୀ ଆର୍ ଲିଙ୍ଗାରାଜଙ୍କ ସହ କଥାବାର୍ତ୍ତା ମଧ୍ୟ ପ୍ରଚାର କରିବ ଆପଣମାନଙ୍କ ମନୋରଞ୍ଜନ ନିମନ୍ତେ ଶୁଣାଇବୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ରାତି 8 କେତୋଟି ହିନ୍ଦୀ ଗଜଲ ରଖିଛୁ ରାତି 10 ଏବଂ ଶେଷରେ ରାତି 10:30 ଶୁଣିପାରିବେ କେତୋଟି ମନକୁ ଛୁଇଁଲା ଭଳି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ତେବେ ଇଏ ଥିଲା ଆମର ଚଳିତ ଅଧିବେଶନରେ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମର ମୁଖ୍ୟାଂଶ
2: बेटा शौर्या ये तुम्हारा रूम है जो पहले मेरा स्टडी था और उससे पहले तुम्हारे दादाजी का
3: वाओ पापा ये घर कितना पुराना है
2: बेटा इस घर ने 3 पीढ़ियां देखी है
3: और अब तक इतना मजबूत खड़ा है
4: कुछ चीजें वक्त के साथ और मजबूत होती है जैसे यादें और चेतनाथ सीमेंट का सुपर ग्रेड सीमेंट 64 सालों की बुनियाद के साथ चेतनाथ सीमेंट द परफेक्ट कॉन्क्रीट चॉइस

ଶୁଣୁଥିଲେ ତେଲିଚିନ୍ନର ଏବଂ ସାଥୀଙ୍କ କଣ୍ଠରେ ଗୋଟିଏ ଦେଶଭକ୍ତି ଗୀତ ଆକାଶବାଣୀ ବ୍ରହ୍ମପୁର। ଆସନ୍ତୁ ଶୁଣିବା ବର୍ତ୍ତମାନ କେତୋଟି ଓଡ଼ିଆ ଆଲବମ୍ ଗୀତ।

0: ମହମ୍ମଦ ଅଜିଜ୍ ଗାଇଥିବା ଏହି ଆଲବମ୍ ଗୀତ ସହ ଶେଷ ହେଲା ଆମର ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପ୍ରଭାପୁର ସମୟବର୍ତ୍ତମାନ ଷ୍ଟୁଡ଼ିଓରେ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିଜ୍ଞାପନ ପରେ
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବ।

0: ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓ ମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ହାର୍ଡ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି, ମାତ୍ର 17% ଭୋଟରଙ୍କର ଲଜିକ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ

0: ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ତାରିଖ ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇ ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇ ପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜ ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଟିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ରମ ହେବ ନୂଆ ପୋର୍ଟାଲ୍। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

40,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 328,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 182,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରିବର୍ତ୍ତନକାରୀ ମାଧ୍ୟମ ପାଲିଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
1: ଶ୍ରୋତାବନ୍ଧୁ।

ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶ ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,64,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ IPL କ୍ରିକେଟର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର

ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ।

0: କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2000ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହମିନ୍ ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ବ୍ରଜରାଜ ସିଂ ଚୌହାନ କହିଛନ୍ତି, ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି, ଏପର୍ଯ୍ୟନ୍ତ 9,86,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି, ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନ୍ୟୁଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଶ୍ନପତ୍ର ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି, ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି, ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं, जो गलती हुई है हमारी ट्रस्ट को ब्रिज किया गया है, जो रक्षक था वही भक्षक हुआ, जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है, उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे, उनके षड्यंत्र की शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हम पे एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ

0: ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫିର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶା କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁ ମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଔଷଧୀୟ ତୈଳ ବହନ କରି ନିରାପଦରେ ହରମୁଜ ପ୍ରଣାଳୀ ଅତିକ୍ରମ କରିଛି, ଯେଉଁ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡି ବିଜ୍ଞ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। କ୍ରିକେଟ୍, ଆଇପିଏଲ୍ କ୍ରିକେଟ୍ରେ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ମୁଖ୍ୟ ସମ୍ବାଦ ପୁଣିଥାଏ। ଦେଶ ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ଆବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
2: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି

0: ଆଦିବାସୀ ବହୁଳ ଗୋଆ ବ୍ଲକ ଗାଇବାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପଗଡ଼ କରି ଫୋନ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା ରାଓ ଉଦୟଗିରି ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 43 ଗୋଟି ମୋବାଇଲ ଫୋନ ଚୋରି ହୋଇଥିଲା। ମୋବାଇଲ ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାଳାଖଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଓ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନ କକ୍ଷରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡି ରହିଥିବା ଏହି ଆୟୁଷ୍ମାନ କାର୍ଡ ଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡ ଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।

0: ଆମେ ତ ସବୁ ମାଇପି ମାନେ କ'ଣ କରୁଛୁ ଜାଣିଛ, ବଡ ଗଛଟେ ଅଛି ସେଇଠି ବସ୍ତାଉଛୁ, ଆଉ ଗୋଟେ ଗଛଟେ ଅଛି ସେଇଠି ସବୁ ଅଣ୍ଡା ଲୋଚାକ ଯାଇକି ବସ୍ତାଉଛନ୍ତି, କଥା ହଉଛନ୍ତି ଆଉ କ'ଣ।
1: ସୂର୍ଯ୍ୟଙ୍କର କିରଣ ସେଠି ପଡ଼ିବନି,
0: ହଁ
1: ଗଛ ଛାଇରେ ସେ ରହିଲା ପୁରା ପୁରା ସବୁବେଳ ପାଇଁ ସେ ଥଣ୍ଡା ହେଇକିରି ଥିବ। ସୂର୍ଯ୍ୟଙ୍କ କିରଣ ଆଦୌ ପଡ଼ୁନି,
0: ହଁ
1: ଦିନରେ ନାହିଁ କି ରାତିରେ ନାହିଁ, ସେ ଜାଗାଟା ଥଣ୍ଡା ହେଇକି ଥିବ।
0: ସେଠି ଗୋଟେ ଚାନ୍ଦିନୀ ଭଳିଆ କରିଦେଇଛୁ ହେବେନା, ସେ ଚାନ୍ଦିନୀ ଉପରେ ବସିକି କଥା ହଉଛୁ ଆଉ କ'ଣ। ଯେତେବେଳେ ଯାହା ଦରକାର ହବ, ଏବେ ପାଣି ସୁରେଇଟେ ବି ମାଟି ହାଣ୍ଡିରେ ପାଣି ରଖିଦେଇଛୁ, ବାଲି ତଳେ ରଖିକି ସେ ପାଣିଟା ବି ଥଣ୍ଡା ଲାଗୁଛି, ଶୋଷଗଲା ଯାହାର ବୋଲି କହିଲେ ପିଲା ପୋଛା ଧରିକି ସେ ଗୋଟେ ବଡ ଗଛ ତଳେ ବସୁଛୁ ଆଉ ଉଠା ବସା କରୁଛୁ ଆଉ କ'ଣ କରିବୁ।
1: ଯେତେବେଳେ ପବନ ଟିକେ ମାରିବ ସେ ଗଛ ତଳେ ପବନଟା ଟିକେ ଭଲ କିରି ହବ।
0: ହଁ କାହିଁକିନା ଗାଁ ଗୁଡ଼ାକରେ ଦେଖୁଛ ତ ଲାଇନ୍ର କେମିତି ସବୁବେଳେ ଖାଲି କଟ କଟ କଟ ଏକା, ସେଥିପାଇଁ ବୋଲିକି ଆମେ ସେ ଗଛକୁ ସାହାରା ହେଇଛୁ ଆଉ।
1: ନାଇଁ ଠିକ କଥା, ଛାଇ ଯେଉଁଠି ଦେଖିଲେ ଥଣ୍ଡା ଯେଉଁଠି ଦେଖିଲେ ଆମେ ସେଠି ବିଶ୍ରାମ ନେବା, ନହେଲେ ଘର ଭିତରେ ରହିବା। ଆମେ ଏମିତି ଯେତେ ଜରୁରୀ କାମ ଯଦି ଅଛି, ଏମିତି ସ୍ୱାସ୍ଥ୍ୟଗତ ଅସୁବିଧା ମେଡ଼ିକାଲ କଥା ବା କୌଣସି ଜରୁରୀ କାମ ପଡ଼ିଲା, ସେ ଜାଗାରେ ଟିକେ ସତର୍କ ହେଇକିରି ବାହାରିକି ଯାଇକି ଆସିବା।
0: ନହେଲେ ମାତ୍ର ବାଧୁଛି ବା
1: କ'ଣ
0: ଗୋଟେ କଥାଟେ ବୋଲି କହିଲେ, ଏବେ ଦେଖ ସବୁ ଟାଉନରେ କ'ଣ କଲେଣି, ସେ ଏସି ମେସି କ'ଣ ଲଗାଉଛନ୍ତି, ସେ ଏସି ମେସି ଲଗେଇଲେ ସେ ଯେଉଁ ଗରମ ପବନଟା ବାହାରୁଛି, ମୁଁ ଥରେ ଦେଖିଥିଲି ବା ଏତେ ଗରମ ପବନ ବାହାରୁଛି, କୁଆଡ଼େ ଯିବ ଆଉ କୁହ। ସେ ଆମ ବାୟୁମଣ୍ଡଳରେ ଏକା ରହୁଛି ନା କହିନ ସେ ଗରମ ପବନଟା,
1: ସତ କଥା
0: ଆଉ ଗରମ ହବ କି।
1: ଆମେ ସାମୂହିକ ବିଶ୍ରାମ ପାଇଁ, ସାମୁହିକ ଶାନ୍ତି ପାଇଁ, ଅଳ୍ପ ସମୟ ପାଇଁ ଆମକୁ ଟିକେ ଶାନ୍ତି ଦେବା ପାଇଁ ଆମେ ଏସି ପାଖରେ ବସି ପଡ଼ୁଛେ, ହଠାତ୍ ଏଇ ଯୋଉ ଗରମଟାରୁ ରଖିବା ପାଇଁ।
0: ତମେ ସିନା ଜଣେ ଦି ଜଣ ବସି ପଡ଼ୁଛ ଭାଇନା, ସମସ୍ତେ କ'ଣ ବସିପାରୁଛନ୍ତି କି ନା, ଆମ ଭଳିଆ ଲୋକ ବସିପାରିବେ ଏସିରେ?
1: ଦେଖ ବହୁତ ସମୟ ଏସିରେ ବସିବାଟା ମଧ୍ୟ ଠିକ ନୁହଁ, ସେଇଟା ଗୋଟେ କୃତ୍ରିମ ଥଣ୍ଡା। କିନ୍ତୁ ତମେ ଯେଉଁଟା କହିଲ ଗଛ ମୂଳେ ବସିବା, ଛାଇ ଜାଗାରେ ବସିବା, ସେଗୁଡ଼ାକ ଆମକୁ ଯେଉଁ ପ୍ରାକୃତିକ ଥଣ୍ଡାଟା ସିଏ ନିହାତି ଭଲ। ସେ ଯାହା ହଉଛି ହଉ, ଆମକୁ ଛାଇ ଦରକାର, ଥଣ୍ଡା ଦରକାର।
0: ମୁଁ ମାତ୍ର କ'ଣ କହିବି ଜାଣିଛ ନା ଭାଇନା, ଯେଉଁ ଏସି ଲଗାଉନାହାନ୍ତି କି ସମସ୍ତ ଲୋକମାନେ, ସେମାନେ କହିବା କଥା ଯେ ଗୋଟେ ଗୋଟେ ଗଛ ଲଗାଅ ଆଗ, ତାପରେ ଯାଇକି ତମେ ଏସି ଲଗେଇବ କି ମେସି ଲଗେଇବ, ତମ ପାଇଁ ବୋଲି ଅନ୍ୟମାନେ ହଇରାଣ ହଉଛନ୍ତି କି ନା।
1: ସେଇଥିପାଇଁ ତ ଚାରିଆଡ଼େ ଯେଉଁ ଡାକ ପଡ଼ିଛି, ସରକାର ବି କହୁଛନ୍ତି ମଣିଷଟିଏ ଗଛଟିଏ।
0: ହଁ
1: ଯଦି ଗୋଟେ ମଣିଷ ଗୋଟେ ଗଛ ନ ରହିବ ତାହେଲେ ବହୁତ ଅସୁବିଧା।
0: ଆଉ ଗୋଟେ କଥା ହେବେ ନା, ଏ ଯୋଉ ଆମେ ସିନା ଗଛ ତ ମାନେ ଥଣ୍ଡା ଟିକେ ମିଳିବ ବୋଲିକି ଗଛ ମୂଳରେ ରହିଯାଉଛେ, କି ଏସି ଲଗେଇକି ଫ୍ୟାନ୍ ଲଗେଇକି ବସି ପଡ଼ୁଛେ, ଏ ଯୋଉ ପଶୁପକ୍ଷୀମାନେ ଏତେ ହନ୍ତସନ୍ତ ହେଉଛନ୍ତି କୁହ ତ।
1: ତାଙ୍କ କଥା କୁହନି, ସେମାନେ କାହାକୁ କହିବେ, କେମିତି ଚଳିବେ, ଆମେ ମାନେ ହିଁ ତାଙ୍କ ପାଇଁ ଯତ୍ନବାନ ହେବା ଦରକାର।
0: ହଁ ଭାଇନା, ଆମେ ସେମିତି ଗୋଟେ କାମ କରୁଛୁ ହେ, କ'ଣ କରୁଛୁ ଜାଣିଛ, ଗୋଟେ ଗଛ ମୂଳରେ ଛୋଟ ଗଛ ଯେଉଁଠି ଆମେ ବସା ଉଠା କରୁନୁ ସେଇଠି ସେମାନଙ୍କ ପାଇଁ ବୋଲିକି ଥଇଥାନ ପାଇଁ ବୋଲିକି ସେମାନେ ବସା ଉଠା କରିବେ ବୋଲିକି ତା ପାଖରେ ଗୋଟେ କୁଣ୍ଡଟେ କରିଦେଇଛୁ, ପାଣି ଗୋଟେ କୁଣ୍ଡଟେ, ଆଉ ଯେତିକି ଆମର ପେଜ ତୋରାଣି ସବୁ ବାହାରୁନି କି ପରିବା ଚୋପା ବାହାରୁଛି ସବୁ ସେ କୁଣ୍ଡରେ ଆଉ ଗୋଟେ କୁଣ୍ଡରେ ପକାଉଛୁ, ଗାଈମାନେ ମଇଁଷିମାନେ ଯାହା ଯିଏ ଆସୁଛି ଖାଉଏ ନା କ'ଣ, ସମସ୍ତେ ଯଦି କହିଥାନ୍ତେ ବୋଲି କହିଲେ କେତେ ଭଲ ହେଇଥାନ୍ତା କହିଲ।
1: ତମେ ଯେଉଁଟା କରିଛ ସେଇଟା ଅନ୍ୟମାନଙ୍କ ପାଇଁ ଉଦାହରଣ, ଏମିତି ଆମେ ମାନେ ଜଣେ ଜଣେ ଏଇସବୁ କଥା କଲେ, ଏ କଥା ଯେଉଁମାନେ ଶୁଣୁଛନ୍ତି ସେମାନେ ମଧ୍ୟ ସେ ପଶୁପକ୍ଷୀଙ୍କ ପାଇଁ ଟିକେ ଦାୟିତ୍ୱବାନ ହେଲେ ଚାରିଆଡ଼େ ସମସ୍ତେ କରିବେ ଆଉ ସେମାନଙ୍କର ଉପକାର ହେଇପାରିବ।
0: ହଁ
1: ହେଲେ ଭଉଣୀ, ଏଇ ଯେଉଁ ପଶୁପକ୍ଷୀମାନଙ୍କ ଭିତରେ କୀଟପତଙ୍ଗ ମଧ୍ୟ ଅଛନ୍ତି, ଆମର
0: କେତେ
1: ଉପକାରୀ ଅଛନ୍ତି, ତ ସେମିତି ଆମେ ଦେଖିବା ଆମର ମହୁମାଛି କଥା ଆମେ ଚିନ୍ତା କରିବା।
0: ଏଇଠିକି ସିନା ମହୁମାଛିରେ ସେ ଆମକୁ କେତେ ଶିକ୍ଷା ଦଉଛି, ଆଉ
1: କେତେ ଶିକ୍ଷା ଦଉଛି, କେତେ ଲାଭ ମଧ୍ୟ ଦଉଛି,
0: ତା ଅର୍ଥ ଆମେ ଗୋଟେ କ'ଣ ଏମିତି ଗୋଟେ କ'ଣ ଚାଷୀଙ୍କଠୁ ଆଣିଛ ବୋଧେ ମୁଁ ଜାଣିପାରୁଛି ଆଉ।
1: ସିଧାସଳଖ କହିଦଉଛି ମହୁ ଚାଷ ଉପରେ ଆଜି ମୁଁ ଆଲୋଚନା କରିଛି, ମହୁ ଚାଷରୁ କେମିତି ଲାଭ ହେଉଛି, ଚାଷୀ କେମିତି ମହୁ ଚାଷ କରିକି ଦୁଇ ପଇସା ରୋଜଗାର କରିକି ସେ ସୁବିଧାରେ ବଞ୍ଚିପାରୁଛି, ତା ବିଷୟ ମୁଁ କଥାବାର୍ତ୍ତା କରିଛି, ତାକୁ ଆଜି ପକେଇବା। ସିଏ ହେଉଛନ୍ତି ଆମର ଚନ୍ଦ୍ରଶେଖର ଆଚାରୀ, ଛତ୍ରପୁର ବ୍ଲକ ଅଞ୍ଚଳର ତେଲାପୁରୀ ଗ୍ରାମର, ସେ ଗୋଟେ ଫାର୍ମ ହାଉସ୍ କରିଛନ୍ତି, ଜିଆ ଖତ ବି ସେ କରିକି ଲୋକଙ୍କୁ ବ୍ୟବସାୟରେ ସେ ବିକ୍ରି କରୁଛନ୍ତି। ତା ସାଙ୍ଗରେ ଯେଉଁ ମହୁ ଚାଷ କରିଛନ୍ତି, ମହୁରୁ କେମିତି ଲାଭବାନ ହେଉଛନ୍ତି ସେ ଗୋଟି ଗୋଟି କରି କହିଛନ୍ତି, ତାକୁ ଶୁଣିବା।
0: ଶୁଣିବା ଶୁଣିବା
1: ମହୁ ଚାଷ କେତେଟା ବକ୍ସ ରଖିଛନ୍ତି ଆଉ ଏଠି ମହୁ ଚାଷ କେମିତି ଆରମ୍ଭ କରିଛନ୍ତି?
2: ସାର୍ ଏଠି ମୋ ଫାର୍ମରେ ବର୍ତ୍ତମାନ 30 ମହୁ ବକ୍ସ ଅଛି।

0: ବହୁ ଆମର ଏଇ ଯେଉଁ ଫର୍ମଟା ଅଛି ଚାରିପଟେ ଭାଲିଆ ଗଛ ଅଛି, ଆମ୍ବ ଗଛ ଅଛି, ତେଣୁକରି ଆମକୁ ବର୍ଷସାରା ପାଖାପାଖି କରଞ୍ଜ ଗଛ ଅଛି, ଫୁଲ ମିଳିଯାଉଛି, ଯାହାଫଳରେ କି ମହୁ ମାଛି ପାଇଁ ଖାଦ୍ୟ ସଂଗ୍ରହ କିଛି ଅସୁବିଧା ରହୁନି। ସେଇଆକୁ ଦୃଷ୍ଟି ରଖି ଆମେ ଏଠି ମହୁ ବକ୍ସ ଲଗେଇଛୁ, 30 ମହୁ ବକ୍ସ ଲଗେଇ ପ୍ରତି 2.5 ମାସ 3 ମାସରେ ମହୁ ପ୍ରଡ଼କ୍ସନ୍ ଦେଉଛି।
1: ଆଚ୍ଛା, ମହୁ ଯେତେବେଳେ ଚାଷ ଆରମ୍ଭ କରୁଛନ୍ତି, ଆଉ ଗୋଟେ କଥା ଅଛି ଯେ ରାଣୀ ମହୁମାଛିଟିଏ ରଖିବାକୁ ପଡ଼ୁଛି ବା ରଜା ମହୁମାଛିଟିଏ ରଖିବାକୁ ପଡ଼ୁଛି, ସେ କଥା କ'ଣ?
0: ସାର୍, ପ୍ରତି ଗ୍ରୁପ୍ରେ ଗୋଟେ ରାଣୀ ମହୁମାଛି ଲିଡ଼ିଂ ଲୋଡ଼୍ ରୁହେ, ଆଉ ସିଏ ହିଁ ଥିଲେ ହିଁ ଗ୍ରୁପ୍ ରୁହେ। ଯଦି ସିଏ ଯଦି ପଳେଇଲା ବୋଲେ ଗ୍ରୁପ୍ ଆଉ ରୁହେନି, ସିଏ ବକ୍ସ ଭିତରୁ ବାହିକରି ପଳାଏ। ତେଣୁ ପ୍ରତି ଗ୍ରୁପ୍ରେ ଗୋଟେ ଗୋଟେ ରାଣୀ ମହୁମାଛି ଥାଏ, ଆଉ ବାକି ସବୁ ଶ୍ରମିକ ମହୁମାଛି ଥାଆନ୍ତି। ସମସ୍ତେ କିଏ ମହୁ ଆଣେ, କିଏ ପାଣି ଆଣେ, ଏମିତି ସବୁ ତାଙ୍କର ଡିସିପ୍ଲିନ୍, ତାଙ୍କର 5ଟା ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କାମ ଚାଲିଥିବ। ଆଉ ଆଜିକାଲି ମହୁମାଛିକି ଦେଖିଲେ ମଣିଷ ତାଙ୍କର ବହୁତ କିଛି ଶିକ୍ଷାର ଅଛି, ଡିସିପ୍ଲିନ୍ ଯେଉଁଟା କୁହାଯାଏ ମହୁମାଛି ସେଇଟା ସବୁ 1 ରୁହେ। ଆଉ ତା'ର ରାଣୀର ପ୍ରତି କଥା ସେମାନେ ଶୁଣନ୍ତି, ପ୍ରତି ଷ୍ଟେପ୍ରେ ରାଣୀ ମହୁମାଛି ଯାହାର ଆଦେଶ ଥିବେ ତା ଅନୁସାରେ ସେ କାମ କରନ୍ତି। ଆଉ ସେଇଟା ପ୍ରତି 2.5 ମାସ ଥରେ ମହୁ ହେଲା ପରେ ଆମେ ମହୁ ସଂଗ୍ରହ କରିଦେଉ, ଆଉ ଥରେ ସେମାନେ ମହୁ ରଖନ୍ତି। ଏମିତିରେ ବର୍ଷକୁ ଆମେ 3-4 ମହୁ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛୁ, କାହିଁକି ଆମର ଚାରିପଟେ ବିଭିନ୍ନ ପ୍ରକାର କିସମର ଗଛ ଅଛି। ଆଉ ଆମେ ଏବେ ଗେଣ୍ଡୁ ଗଛ ଲଗେଇଛୁ, ଗେଣ୍ଡୁରୁ ହେଲେ ମହୁ ସେମାନେ ବାହାର କରି ଯାଉଛନ୍ତି। ପ୍ଲସ୍ ଆମର ଏପଟେ ସୂର୍ଯ୍ୟମୁଖୀ ଫୁଲ ଆମେ ଏବେ ଏଥର ଚାଷ କରିବୁ, ବାଡ଼ ଚାରିପଟା ଲଗେଇବୁ ଖାଲି ମହୁମାଛି ପାଇଁ। ତେଣୁକରି ଆମର ଫାର୍ମରେ ମହୁମାଛି ରଖିକିରି ଆମେ ଭାବୁଛୁ ବହୁତ ଭଲ କରିଛୁ।
1: ଆପଣ ଏବେ ସୁନ୍ଦର କଥାଟିଏ କହୁଥିଲେ, ମହୁମାଛିଠୁ ମଣିଷ ବି ବହୁତ ଶିଖିବାର ଅଛି, ଶୃଙ୍ଖଳା କ'ଣ, ତା ସାଙ୍ଗରେ ଜଣକ ନେତୃତ୍ୱକୁ ମାନିକି ଚଳିବା, ରାଣୀ ମହୁମାଛି ନେତୃତ୍ୱକୁ ମାନିବା, ଶୃଙ୍ଖଳା କ'ଣ ଆଉ ପରିଶ୍ରମ କ'ଣ, ସମଗ୍ର ଦିନସାରା ସେମାନେ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି ମହୁମାଛିମାନେ। ଇଏ ତ ଗଲା ମହୁମାଛିଙ୍କ କଥା। ଆପଣ ଏ ଯେଉଁ ମହୁ ବକ୍ସ କରିଛନ୍ତି, ଆର ରକ୍ଷଣାବେକ୍ଷଣ, ଆର ପରିଚାଳନା, ତାପରେ ତାକୁ ଆପଣ କିଭଳି ଭାବରେ ଯତ୍ନ ନେଉଛନ୍ତି, ସେ କଥା ଟିକେ ଜାଣିବା।
0: ସାର୍, ମହୁମାଛି ରଖିବାଟା ତ ଭାରି ସହଜ କଥା ନୁହେଁ, କିନ୍ତୁ

0: ତାପରେ ତାକୁ ଆପଣ କିଭଳି ଭାବରେ ଯତ୍ନ ନେଉଛନ୍ତି ସେ କଥା ଟିକେ ଜାଣିବା।
1: ସାର୍ ମହୁମାଛି ରଖିବାଟା ତ ଭାରି ସହଜ କଥା ନୁହେଁ, କିନ୍ତୁ ସାର୍ ମହୁମାଛି ରଖିବାଟା ତ ଭାରି ସହଜ କଥା ନୁହେଁ କିନ୍ତୁ

0: ତେଣୁକରି ଦୂତ ରାଣୀ ଅଣ୍ଡା ଦେଲେ ଯଦି ବୋଲେ ସେ ଅଣ୍ଡାକୁ ଭାଙ୍ଗିବାକୁ ପଡ଼ିବ, ନଥିଲେ ସେ ଯଦି ମାଛକୁ ଆଉଥରେ ଅନ୍ୟ ସେପରେଟ୍ କରିବାକୁ ପଡ଼ିବ। ତେଣୁ ପ୍ରତି 15 ଦିନ କି 10 ଦିନ କି ଥରେ ଆମେ ମୋ ମାଛ ଚେକ୍ କରିବାକୁ ବାଧ୍ୟ, ଯାହାଫଳରେ କି ମୋ ଆପଣଙ୍କର ଦଳ ଶୃଙ୍ଖଳ ଦେଇ ରହିବ।
1: ଏ ଯେଉଁ ମାଛମାନେ ମହୁମାଛମାନେ ସବୁ ଖାଦ୍ୟ କେଉଁଠୁ ପାଆନ୍ତି, ଖାଦ୍ୟ କେମିତି ଖାଆନ୍ତି?
0: ମହୁମାଛି ସାଧାରଣତଃ 2-3 କିଲୋମିଟର ରେଡିଏସନ୍ ସେମାନେ ଯାଆନ୍ତି ଖାଦ୍ୟ ସଂଗ୍ରହ କରିବା ପାଇଁ। ବିଭିନ୍ନ କରଞ୍ଜ ଫୁଲ, ଭାଲିଆ ଗଛ, ଭାଲିଆ ଫୁଲ, ଆମ୍ବ ସିଜନ୍ର ଆମ୍ବ ସିଜନ୍, ପ୍ରତି ସିଜନ୍ର ଫୁଲ ସେମାନେ ସଂଗ୍ରହ କରନ୍ତି। ଆଉ ପାର୍ଟିକୁଲାରି ଆପଣଙ୍କର କୌଣସି କୁଙ୍କୁଡ଼ିଗା ସେ ମହୁଟା ବହୁତ ସୁନ୍ଦର ଥାଏ, ହ୍ୱାଇଟ୍ ପୁରା, ସେଇଟାରେ ବି ମହୁ ସେମାନେ ସଂଗ୍ରହ କରନ୍ତି। ତେଣୁକରି 2-3 କିଲୋମିଟର ଯାଆନ୍ତି ସେମାନେ ଖାଲି ମହୁ ସଂଗ୍ରହ କରିବା।
1: ତ ସେମାନେ ମହୁ ସଂଗ୍ରହ କରିବା ପାଇଁ ଯାଆନ୍ତି ନା ଖାଦ୍ୟ?
0: ଖାଦ୍ୟ ସାର୍, ସେ ତାଙ୍କ ମୁଖ୍ୟ ଖାଦ୍ୟ ହେଉଛି ଫୁଲ ପରାଗ କରିବ, ଯାହାଫଳରେ ଆମର ଫୁଲ ବଢ଼ିବ, ଆଉ ସେ ଫୁଲରୁ ପରାଗ ଆଣି ସେମାନେ ମହୁ ତିଆରି କରନ୍ତି। ଆଉ ମହୁକୁ ସେମାନେ ଖାଦ୍ୟ ରୂପରେ ବ୍ୟବହାର କରନ୍ତି, ଆଉ ତାହାର ସିଜନ୍ ଥାଏ, ସେ ଅନ୍ଧାର ପକ୍ଷରେ ଗୋଟେ ଖାଆନ୍ତି, ଉଜ୍ଜଳ ପକ୍ଷରେ ତାକୁ ସେଭ୍ କରନ୍ତି। ଆମେ ସେ ଥର ଦେଖିକି ଆମେ ମହୁ କଲେକ୍ସନ୍ କରୁ। ମହୁ ସରିଗଲା ପରେ ସେମାନେ ପୁନର୍ବାର ମହୁ ସାଇତି ରଖନ୍ତି। ତେଣୁକରି ମହୁ ମାଛରେ ଯେଉଁଟା ସାଇତି ରଖନ୍ତି ତାଙ୍କର ଖାଇବା ପାଇଁ, ସେଇଟାକୁ ଆମେ ମହୁ ଆକାରରେ ଧରିକି ବାହାରକୁ ମାର୍କେଟିଂ ଛାଡ଼ୁ।
1: ତ ଆପଣଙ୍କ ଏମିତି ଗୋଟେ ଗୋଟେ ବକ୍ସରୁ ବର୍ଷକରେ ଆପଣ କେତେ ମହୁ ସଂଗ୍ରହ କରିପାରୁଥିବେ?
0: ସାର୍, ମହୁ ପ୍ରତି ବକ୍ସ ଗୋଟେ ଥରକୁ ବିଲ ଏଇ ଟାଇପ୍ର କରୁ, 30 ବକ୍ସରୁ 30 କିଲୋ ଖଣ୍ଡେ ବାହାରେ, କମ୍ ଯଦି ଫୁଲ କମିଗଲା ଖରାଦିନ ଆସିଲା ବୋଲେ ମିନିମମ୍ 15 କିଲୋ ଆମେ ବାହାରୁ, ଅଧା କିଲୋ ବାହାରିବ। ଏଇ ବାବଦରେ ଆମେ ଗୋଟେ ଗୋଟେ 3-4 ଥର ବାହାର କରୁ, ଆଉ ଗୋଟେ ମହୁ ବକ୍ସରୁ 3 ବର୍ଷକୁ 3 କିଲୋ ଖଣ୍ଡେ ବାହାରେ ମହୁ।
1: ଏ ମାଛ ଗୁଡ଼ାକ ବାହାରକୁ ଯାଆନ୍ତି ଖାଦ୍ୟ ପାଇଁ, ପୁଣି ସେ ବକ୍ସକୁ ଫେରି ଆସନ୍ତି, ଏଇଟା କେମିତି ସମ୍ଭବ ହୁଏ? ମାଛମାନେ କେମିତି ବାହାରେ ରହିଯାଆନ୍ତି?
0: ସାର୍, ମହୁମାଛି ପ୍ରତି ସିଏ ଖରା ହଉ, ବର୍ଷା ହଉ, ଶୀତ ହଉ, ପ୍ରତି ତାଙ୍କର ଡ୍ୟୁଟି ହେଲା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହୁ କଲେକ୍ସନ୍ କରିବ, ଫୁଲ ଫୁଲ ବସିକିରି। ଆଉ ସେମାନେ ପ୍ରକୃତି ତାଙ୍କୁ ଏମିତି ଗୋଟେ ଦେଇଛନ୍ତି, ପ୍ରତି 10 ଫୁଟରେ ଆମେ ଗୋଟେ ଗୋଟେ ବକ୍ସ ରଖିଛୁ, ପ୍ରତି ବକ୍ସର ମହୁମାଛି ସେଇ ବକ୍ସ ଯିବ, ସେ ଅନ୍ୟ ବକ୍ସକୁ ଯିବନି।
1: ମାନେ ନିଜ ଘରକୁ ନିଜେ ଚିହ୍ନିକି ଗଲାବେଳେ ସେମାନେ ତାଙ୍କ ବକ୍ସ ହିଁ ସେମାନେ ଯାଇପାରିବେ,
0: ଅନ୍ୟ ବକ୍ସରେ ତାଙ୍କେ ଯିବେନି। ତାଙ୍କେ ଏତେ ଡିସିପ୍ଲିନ୍, ତାଙ୍କର ବକ୍ସ ତାଙ୍କେ ଯିବେ, କୌଣସି ପ୍ରକାର କିଛି ନାହିଁ। ତାଙ୍କର କଲେକ୍ସନ୍ କରିକିରି ତାଙ୍କର ଏକାଡ଼େମୀ ରାଣୀ ମାଛ ଅନୁସାରେ ତାଙ୍କ କାମ କରନ୍ତି। ତେଣୁକରି ମହୁମାଛିଟାର କିଛି ଯେତେ ଦୂର ଗଲେ 3 କିଲୋମିଟର ରେସେଣ୍ଟରେ ସେମାନେ ମହୁ ସଂଗ୍ରହ କରନ୍ତି, ସେଠୁ ଯାଇକି ସେଠୁ ସକାଳୁ ଯିବେ, ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସେ କାମ ଚାଲିଥିବ। କିଏ ପାଣି ଆଣନ୍ତି, କିଏ ଖାଦ୍ୟ ଆଣନ୍ତି, କିଏ ପରାଗ୍ରେଣୁ ଆଣନ୍ତି, ମହୁ ଯେଉଁ ବକ୍ସ ଯାକ ସେଟା ତିଆରି ହେଲା ପରେ ତାର ମହୁ ରହିବ, ସେ ଏଇ ଟାଇପ୍ର ସବୁ ଯାକ କାମ ତାଙ୍କେ କରନ୍ତି। ତେଣୁକରି ମହୁମାଛି ଟ୍ରେନିଂ ନେଇ ମୁଁ ଆଗରୁ ନେଇଥିଲି, ଯେଉଁ ବିଷୟରେ ବର୍ତ୍ତମାନ ପ୍ରାକ୍ଟିକାଲ ମୁଁ ସେଇଟା କରିପାରୁଛି, ଆଉ ଏତା ପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ଟାଟା ଟିସ୍ ଗୋପାଳପୁରକୁ।
1: ଏବେ ଆପଣଙ୍କର ମହୁମାଛିର 30 ପେଢ଼ି ରଖିଛନ୍ତି, ଯେତେବେଳେ ମାଛ ସଂଖ୍ୟା ବଢ଼ିବେ ପେଢ଼ି ସଂଖ୍ୟା ସେ ଅନୁସାରେ ବଢ଼ିବ?
0: ଆମେ ପେଢ଼ି ସଂଖ୍ୟା ବଢ଼େଇବୁ, ପ୍ଲସ୍ ମାଛିକି ଯେଉଁମାନଙ୍କୁ ରିକ୍ୱାୟାରମେଣ୍ଟ କରୁଛନ୍ତି ଆମ ଚାଷୀ ଭାଇମାନଙ୍କୁ ମଧ୍ୟ ଆମେ ମାଛ ଯୋଗାଇ ଦେବୁ।
1: ସେମାନେ ମାନେ ଯେଉଁମାନେ ଚାଷ କରିବା ପାଇଁ ଚାହିଁବେ ସେମାନଙ୍କୁ ବି
0: ମାଛ ଯୋଗାଇ ଦେବୁ, ରାଣୀ ମାଛ।

0: ଆଉ ତ ସାର୍ ସେମାନଙ୍କର ଆଗେ ଥିଲା ମହୁ ଖାଇବା ପାଇଁ ଭାଲୁ ଆସୁଛନ୍ତି, କିନ୍ତୁ ବନ୍ଧ ଭାଲୁ ନାହିଁ, ତାଙ୍କୁ ମହୁ ବସ ପକାଇ ଦିଅନ୍ତି ପଡ଼ିବା ପାଇଁ ମହୁ ବାକ୍ସା ଖାଆନ୍ତି, ମହୁ ମାଛ ମାରିଲେ ତାଙ୍କୁ କିଛି ଜଣା ପଡ଼େନି, ତେଣୁକରି ଭାଲୁ ଏବେ ନାହିଁ। କିନ୍ତୁ ଗାଈ ଗୋରୁ ଯେଉଁମାନେ କି କାଳେ ମହୁ ବସ ପଡ଼ିକି ମନ ନଷ୍ଟ ହୋଇଯାଆନ୍ତି, ତାଙ୍କୁ ଦେଖିକିରି ସତର୍କିକିରି, ଆଉ ଏଣ୍ଡୁଅ ଆଉ ପିମ୍ପୁଡ଼ି ଜନ୍ଦାମାନଙ୍କର ଆଉ କିଛି ତାଙ୍କର ଶତ୍ରୁ କିଏ ନାହାନ୍ତି।
1: ତାମାନେ ଆପଣଙ୍କର ମହୁ ଚାଷ କରିବା ପାଇଁ ଆପଣଙ୍କୁ ଯେତିକି ସମୟ ଦେବାକୁ ପଡ଼ୁଛି, ପରିଶ୍ରମ କରିବାକୁ ପଡ଼ୁଛି ବା ଖର୍ଚ୍ଚ କରିବାକୁ ପଡ଼ୁଛି, ସେ ତୁଳନାରେ ଲାଭ ହେବ ଏଇଟା ଆପଣ ଅନୁଭବ କରିଛନ୍ତି?
0: ହଁ ସାର୍, ଆକୁ ତ ଆମେ ସପ୍ତାହକୁ ଘଣ୍ଟାଟେ ସମୟ ଦେଲେ ହେଉଛି, କାରଣ ଆମେ ଫାର୍ମରେ ବିଭିନ୍ନ ପ୍ରକାର ମହୁ ରଖିଛୁ, ଦେଶୀ କୁକୁଡ଼ା ରଖିଛୁ, ଦେନ୍ ଗଛ ଅମୃତଭଣ୍ଡା ସବୁ ଯାହା ଦେଉଛୁ, ତା ଅନୁସାରେ ଆମେ ଦେଖିବାକୁ ପଡ଼ୁଛି। ଆଉ ତା ଅନୁସାର ପରିଶ୍ରମ ଅନୁସାରେ ମହୁ ଗୋଟେ ଆଜିକାଲି ସମସ୍ତଙ୍କୁ ଦରକାର, ପିଓର ମହୁ ମିଳୁନି, ଯେଉଁଟାକି ବିଶୁଦ୍ଧ ମହୁକୁ ଆଜିକାଲି ସମସ୍ତେ ଚାହୁଁଛନ୍ତି। ଆଉ ଆମକୁ କହିଲେ ବି ମହୁ ମାଛ ରଖିକି ଆମର ସାଙ୍ଗସାଥି ଜାଳିଆ ଲୋକ କହୁଛନ୍ତି ଭାଇ ପ୍ରଡ଼କ୍ସନ୍ ହେଲେ ଆମକୁ ଦେବାକୁ। ଆଉ ବର୍ତ୍ତମାନ ତ ମାର୍କେଟରେ ଭଲ ମହୁ 800,000 ଟଙ୍କା ବିକ୍ରି ହେଉଛି, ତେଣୁକରି ଯଦି ଚାହିଁବ ଜଣେ ଗୋଟେ ଲୋକ ମହୁ ମାଛି ବୋଲେ ସେ ମିନିମମ୍ରେ ବଞ୍ଚିପାରିବ।
1: ବଢ଼ିଆ କଥା, ଆପଣଙ୍କ ସହିତ ଆଲୋଚନା କରିକି ଆମ ବ୍ରହ୍ମପୁର ଆକାଶବାଣୀର କୃଷି ସଂସାର ବିଭାଗରେ ଆମର ଶ୍ରୋତାବନ୍ଧୁମାନଙ୍କୁ ମହୁ ଚାଷ ସମ୍ପର୍କରେ ଆପଣ ଆଲୋଚନାରେ ଭାଗ ନେଇ ଶୁଣେଇଛନ୍ତି, ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
0: ଜୟ ଜଗନ୍ନାଥ, ନମସ୍କାର।
2: ଭାଇନା, ମୋ ଭଳିଆ ଯଦି ଜଣେ ଚାଷୀ ଥିବ ବୋଲି କହେ, ସେ ସବୁ କରେଇ ବୋଲି କହି ହୁଏ, ରୋଗରେ ବାବାଟା ସବୁବେଳେ ମତେ ଗାଳି କରୁଛନ୍ତି, ହଁ ତୁ ଆଉ ସବୁଆଡ଼େ ହାତ ବଢ଼ାନା ବୋଲିକି। ହେଲେ ଯଦି ସବୁଆଡ଼େ ଟିକେ ହାତ ନ ବଢେ, ଏବେ ଦେଖ ଖରା ଦିନରେ ଏବେ ଜମିକୁ ପଡ଼ିଆ ପଡ଼ିଲା ନା ନାହିଁ, ଆମର ଜଳସେଚନ ଯେହେତୁ ନାହିଁ ବୋଲି ଆମେ ପଦରେ ତ କରିପାରିବାନି। ହେଲେ ଯଦି ଆଉ ଦୁଇଟା ଚାଷ ଜାଣିଥିବ ବୋଲି ସେ ଚାଷ କରିକି ହେଲେ ତ ପେଟ ପୋଷିବା ନା।
3: ତମେ ତ ଶୁଣୁଥିଲ ନା ନାହିଁ, ମହୁଟାକୁ ତମେ ଛାତ ଉପରେ ହଉ, ଅଗଣାରେ ହଉ, ବାଡ଼ି ପରେ ହଉ, ଦାଣ୍ଡ ପରେ ହଉ, ଯୋଉଠି ହେଲେ ମଧ୍ୟ ତମେ
2: ସେ କହିଲେ ଦୁଇ ତିନିଟା ଗଛ, କଦମ ଗଛ, ଏମିତି ସବୁ ବି କଣ କଣ ଗଛ ଅଛି, ମୁଁ ଆଉ ଗୋଟେ ଶୁଣିଥିଲି ଆଉ ଗୋଟେ କାଠରେ, ସେ କହିଛନ୍ତି ଦୁଇ ତିନିଟା ଯୋଉଠି ଗଛ ଅଛି, ନହେଲେ ଆମର ଯୋଉ ଆମ୍ବ ତୋଟା ଅଛି, ସେ ଆମ୍ବ ତୋଟାରେ ବି କରିପାରିବେ ବୋଲି ମହୁ ଚାଷ କହୁଛନ୍ତି, ଯୋଉ ସେଇଠି ହେଲେ କଲେ ହବନି କି? ଏଇ ରଙ୍ଗ ଧାବାଟା ଟିକେ ବୁଝୁନାହାନ୍ତି।
3: ଆଉ ମହୁଟା ଗୋଟେ ଏମିତି ଦ୍ରବ୍ୟ, ସେ ଗୋଟେ ଉପକାରୀ ଦ୍ରବ୍ୟ ଆଉ ଔଷଧୀୟ ଦ୍ରବ୍ୟ, ଆମର ଆୟୁର୍ବେଦିକ ଶାସ୍ତ୍ରରେ ମହୁର ସବୁଠି ବ୍ୟବହାର ଅଛି। ତାକୁ ଏମିତି ଯେଉଁଠି ଥୋଇଦେବ, ଯେଉଁ ଜାଗାରେ ବିଶୁଦ୍ଧ ମାନେ ଶୁଦ୍ଧ ମହୁ ଟିକେ ପାଇବା ପାଇଁ ବୋଲି ଲୋକ ଏଣେ ତେଣେ ବୁଲୁଛନ୍ତି, ଯେଉଁଠି ରଖିବ ସେଠି ତମର ବ୍ୟବସାୟ ଯିବ।
2: ବ୍ୟବସାୟ ତ ବ୍ୟବସାୟ ନିଜ ପାଇଁ ବି କାମରେ ଆସିନି କି?
3: ସତ କଥା,
2: ମୁଁ ଶୁଣିଥିଲି ଏ ଟିଭିରେ ଦେଖିଥିଲି ବା, ମହୁ ପୁଣି ମୁହଁରେ ଲଗେଇଲେ ଚିକଣ ହେଇଯାଉଛି ମୁଣ୍ଡା ବୋଲି କହୁଛନ୍ତି।
3: କେତେ କଥା ହଉଛି,
2: ଖରା ତରାରେ ବୁଲି ଯୋଉ ଆମେ କଳା ହେଇଯାଉଛୁ ବୋଲି କହୁଛନ୍ତି ଝିଅମାନେ।
3: ମୋଟାପା ପାଇଁ କୁହନ୍ତୁ ବା ଯୋଉ ତମେ ଯେମିତି କହିଲ ମୁହଁର ତେଜ ପାଇଁ କୁହନ୍ତୁ ବା ପେଟ ଗୋଳମାଳ ପାଇଁ କୁହନ୍ତୁ, ଏ ସବୁ କ୍ଷେତ୍ରରେ ମହୁର ବ୍ୟବହାର ଅଛି।
2: ଗୋଟେ କଥାଟେ ମନେ ପଡ଼ିଲା, ଖସିଓ ନେଲେ କହିବି
3: କହୁନ,
2: ମହୁ ଚାଷ କରିବି ମୁହଁରେ ଟିକେ ଲଗେଇବା। ଏବେ
3: ତମେ ତ ଯୋଉଠି ଯେ ଯାହା ବୈଠକରେ ପକେଇଲେ ସିଆଡ଼କୁ ଧାଇଁଲ, ଠିକ କଥା, କିଛି ଅସୁବିଧା ନାହିଁ। ତମେ ପରିବାର ମଣିଷ, ତମେ ଯେମିତି ଉଦ୍ୟୋଗୀ, ଯେମିତି ପରିଶ୍ରମୀ, ଯେମିତି ଧାଉଁଛ, ସବୁ କଥାକୁ ତମର ଆଗ୍ରହ ଅଛି, ତମେ ଗୋଟେ ପ୍ରେରଣା ଅନ୍ୟମାନଙ୍କ ପାଇଁ।
2: ନାଇଁ କଣ ବୋଲି କହିଲି, ତମେ ଏକା କହିଥିଲ ମତେ ଏବେ ଆମେ କଣ 50 ବର୍ଷ ପର୍ଯ୍ୟନ୍ତ ଦୌଡ଼ିଆ, ଘୋଡ଼ା ଭଳିଆ ଦୌଡ଼ିଆ, ତାପରେ ଯାଇକି ନା ବସିବା, ଏବେ ତ ଦୌଡ଼ିଆ ପଡ଼ିବ ନା ନାଇଁ ଭାଇନା କହିଲ।
3: ଦେଖୁନ, ସରକାର ମଧ୍ୟ ଆମର ସେଥିପାଇଁ ପରିଣତ ବୟସ ହେଇଗଲେ, 60 ବର୍ଷ ବୟସ ହେଇଗଲେ ସେଇଠି ଆଉ କର୍ମରୁ ବିଚ୍ୟୁତ କରୁଛନ୍ତି, ମାନେ ଅବସରପ୍ରାପ୍ତ ପଳେଇ ଆସୁଛି।
2: ଆମ ଚାଷୀ ଭାଇମାନଙ୍କ ଆଉ ବିଚ୍ୟୁତ ଅଛି କି? ରିଟାୟାର୍ଡମେଣ୍ଟ ତ ନାହିଁ ଆମର ଚାଷୀମାନଙ୍କର, କିନ୍ତୁ ତଥାପି ଆମେ ଦୌଡ଼ି ପାରିବା କେତେ ବର୍ଷ ପର୍ଯ୍ୟନ୍ତ? ସେଇ 50-60 ବର୍ଷ ପର୍ଯ୍ୟନ୍ତ ଏକା ଦୌଡ଼ିଆ, ତାପରେ ଟିକେ ରଖିଥିଲେ ତ କଣ ଖାଇବା?
3: ଆମେ ଯୋଉ କାମ କରୁଛେ, ଆମେ ଯୋଉଥିରେ ଅଛି ତାର ଗୋଟେ ସମୟ ସୀମା ରହିଛି, ତାପରେ ଆଉ ତାର ସୁସ୍ୱାଦ ନଥିବ। ସେଠି ଆଜି ଆମେ ଏଠି ବସିକି ଆଲୋଚନା କରୁଛେ, କାଲି ଆମେ ଏଠି ଆସିବା କି ନ ଆସିବା ତାର ବି କିଛି ମାନେ ନାହିଁ। ଏଣୁ
2: ନାଇଁ ସିନିବନି, ତମେ ସବୁବେଳେ ଆସୁଥ, ଆମେ ଏମିତି ବୈଠକରେ କଥା ହଉଥିବା, ଆଉ ଦେଇ କଥା ଶିଖୁଥିବା ନା ଲୋକମାନଙ୍କୁ ଶିଖଉଥିବା। ଆଉ
3: ନାଇଁ ଆମ କର୍ମ ଯାହା କରୁଛୁ ତ ଆମେ କରି ଚାଲିଥିବା, ଯେତେ ପର୍ଯ୍ୟନ୍ତ ଆମର
2: ହାତ ଗୋଡ ଭଲ ଅଛି ଆମେ ସବୁବେଳେ କାମ କରିକି ଚାଲିବା, ଅନ୍ୟର ଉପକାରରେ ଆସିବା।
3: ବେଳ ସିଆଡ଼େ ହେଲାଣି।

0: ଆମେ ଜଣେ ସଫଳ ଚାଷୀଙ୍କୁ ରଖିଛେ, ତାଙ୍କ ବିଷୟରେ ମୁଁ କଥାବାର୍ତ୍ତା କରୁଛି, ତାକୁ ଟିକେ ପକେଇଦେବା। ସିଏ ହେଉଛନ୍ତି ଆର୍ ଲିଙ୍ଗରାଜ, ଆମର ଛତ୍ରପୁର ବ୍ଲକ ଅଞ୍ଚଳରେ ଗୋଟେ କତ୍ରୁ ବୋଲି ଗୋଟେ ଗାଁ ଅଛି, ତାର ଜଣେ ସଫଳ ଚାଷୀ, ତାଙ୍କ ସହିତ ଯାହା ମୁଁ କଥାବାର୍ତ୍ତା କରୁଛି ତାକୁ ଟିକେ ପକା।
1: ଶୁଣ
2: ଆଜ୍ଞା, ନମସ୍କାର।
1: ନମସ୍କାର ନମସ୍କାର ଆଜ୍ଞା।
2: ଆପଣଙ୍କର ପରିଚୟଟା?
1: ଆର୍ ଲିଙ୍ଗରାଜ ରେଡ୍ଡି, କତୁଆରି।
2: ତ ଆପଣ ଜଣେ ବୟୋଜ୍ୟେଷ୍ଠ ଚାଷୀ, ବହୁତ ଦିନ ଧରିକି ଚାଷବାସ କରୁଛନ୍ତି, କେତେ ବର୍ଷ ଧରିକି ଚାଷବାସ କରୁଛନ୍ତି?
1: ଆମର ଏବେ ହେଇଯିବ ଆଜ୍ଞା 50-60 ବର୍ଷ।
2: 50-60 ବର୍ଷ ଧରି ଚାଷବାସ କରୁଛନ୍ତି, କ'ଣ ସବୁ ଚାଷବାସ କରୁଛନ୍ତି?
1: ଚାଷ ହେଲେ ଧାନ, ମୁଗ, ଆଉ ଦୁଇଟା ଆଳା ଉଠିବ, ଉଠିଲେ ପଦର ଜମିରେ ଏ ବାଙ୍ଗି ଟିକେ, ଭେଣ୍ଡି ଟିକେ, ଏସବୁ ଲଗେଇବା କଥା।
2: ହେଲେ ଆପଣଙ୍କର ନିଜର ଜମି ଅଛି?
1: ନିଜର ଜମି ଏଇଟା ନାହିଁ ଆଜ୍ଞା, ଆମର ନିଜର ଜମି ଧାନ ଜମିଟା ଟିକେ ଅଛି।
2: ଧାନ ଚାଷ କରୁଛନ୍ତି, ବର୍ଷରେ କେତେ ଥର ଧାନ ହେଉଛି?
1: ବର୍ଷ ଗୋଟେ ଥର ଏକା ଧାନ କାଢ଼ିଦେଲେ ମୁଗ ପକେଇବୁ।
2: କ'ଣ ସେ ଧାନଟା କରନ୍ତି?
1: ସାମୁଶିଡ଼ି, ଆର୍ଜିଲୁ, ଯେଉଁଟା ସୁବିଧା ହେବ ସେ ଧାନ ଲଗାଉଛୁ।
2: ହେଲେ ଧାନକୁ ଆପଣ ଯେତେବେଳେ ପକାନ୍ତି, କେଉଁ ମାସରେ କେତେବେଳେ ପକାନ୍ତି?
1: ଆଷାଢ଼ ମାସରେ ପଡ଼ିବ ଆଜ୍ଞା, ଏ ଜ୍ୟେଷ୍ଠ ମାସରେ, ଆଷାଢ଼ ମାସରେ ରୁଆ ହେବ, ଜ୍ୟେଷ୍ଠ ମାସରେ ପଡ଼ିବ, ଆଷାଢ଼ ମାସରେ ରୁଆ ହେବ, ଆଷାଢ଼ ମାସରେ ଆଉ ଥରେ ପୋଷମ ବିଷୟରେ କଟା ହେବ।
2: ମାନେ କେତେ ଦିନ ସମୟ ନେଉଛି ଧାନଟା କାଟିଲା ପର୍ଯ୍ୟନ୍ତ?
1: ସେଇଟା 3 ମାସ, 3 ମାସ ହେଇଯିବ।
2: ତାପରେ ଧାନ ପରେ କ'ଣ କରନ୍ତି?
1: ମୁଗ, ଧାନ କାଟିକି ଗଦା କରିଦେବୁ, ମଞ୍ଜିରେ ଭାସିଲେ ମୁଗ ପକେଇବୁ।
2: ମୁଗଟା କେତେ ଦିନ ରହିବ?
1: ମୁଗ ତାକୁ 2 ମାସ, 2 ମାସ ମୁଗ।
2: ଆଚ୍ଛା, ଏ ଯେଉଁ ମୁଗ ଆଉ ଧାନ ଆର୍ ବିହନ ସବୁ କେମିତି ପାଆନ୍ତି?
1: ବିହନ ଆଜ୍ଞା କିଣିକିରି ଆଣନ୍ତି ବ୍ଲାକ୍ରୁ, ଆଉ ଗୋଟେ ବର୍ଷ ଥିଲେ ଘରର ବିହନ ବାନ୍ଧିକି ସେ ବିହନ ଆକା ରଖୁଛୁ, ନହେଲେ ବ୍ଲାକ୍ରୁ ଆଣୁଛୁ, ଏ ଯେଉଁ ବିକୁଛନ୍ତି ଦୋକାନ ମାନଙ୍କରେ ସେ ବିହନ ଆଣୁଛୁ,
2: ଆଣିକି ତାକୁ ପକାଉଛନ୍ତି। ଆଉ ପାଣିର ବ୍ୟବସ୍ଥା କେମିତି ଜମିକୁ?
1: ପାଣିରେ ଆଜ୍ଞା ପାଣି ବୋଲି ସେ ପାଟ ପାଣି ଆସୁଛି, ପାଣି ଆଇଲେ ଚାଲିଲା, ଆଉ ବର୍ଷା ହେଲେ ହେଲା, ନଥିଲେ ଗୋଟେ ଗୋଟେ ସବୁ ପୋଡ଼ିଯାଉଛି, ଆଉ ଗୋଟେ ଗୋଟେ ସବୁ ବନ୍ୟା ହେଇଯାଉଛି, ଏମିତି ଆଉ।
2: ଆଚ୍ଛା, ଏସବୁ ଜମିରେ ଚାଷ କରୁଛନ୍ତି, ସେଇଟା ସବୁ ଆପଣଙ୍କର ନିଜ ଜମି?
1: ଏଟା ଆମର ସବୁ ନିଜେ ନାହିଁ, ସେ ଯେଉଁ ଧାନ କରୁଛୁ ସେଇଠି ଅଛି ଜମି ଟିକେ।
2: କେତେ ଭରଣ ଅଛି?
1: ସେଇଠି ହବ ଗୋଟେ 10 ଭରଣ।
2: ସେଥିପାଇଁ ନିଜ ଜମିରେ ଆପଣ ଧାନ ଚାଷ କରୁଛନ୍ତି, ପରପରେ ସବୁ ମୁଗ ଚାଷ କରୁଛନ୍ତି। ଏ ଧାନ ଆଉ ମୁଗ ବର୍ଷ ଯାକ କରିକିରି ଆପଣଙ୍କର ଆଦାୟ ହେଇଯାଉଛି?
1: ଆଦାୟ ହେଇକିରି ଖାଉଛୁ, ଆଉ କେତେ ହେଲେ ଖର୍ଚ୍ଚ ବାର୍ଚ୍ଚକୁ ପିଡ଼ିଆ ପାଣି ମୂଲିଆ ଚାଲିବାକୁ ଦିଆହେଉଛି, ପଇସା ବିକିବା ପଟା କଲେ ଆଉ କେଉଁଠୁ ଆଣିବୁ, ସେଇ ଭାଗ ବାହାରିଲେ ସେଇଠି ଲଗେଇକିରି କରୁଛୁ ଆଉ।
2: କିଛି ସଞ୍ଚୟ ହେଉଛି ସେଥିରୁ?
1: ସେଇଠି କେତେ ବଳକା ହେବ, ଆଉ ରୋଗ ଖର୍ଚ୍ଚ ହେଇଯାଉଛି ଆଜ୍ଞା, କୁଟୁମ୍ବ ବେଶୀ ହେଇଥିବ ବୋଲି ଭାରି କୁଟୁମ୍ବ ହେଲେ କୋର୍ଟ ହେଉଛି, ଆଉ ଭାଇ କୁଟୁମ୍ବ ନଥିଲେ ପଇସା ରହୁଛି, ଏମିତି ଆଉ ପରିବାର ଉପରେ ଆଉ ପିଲାମାନେ ପାଠ ଚାଠ ନାତି ନାତୁଣୀ ପୁଅମାନେ କୁଆଡ଼େ କେଉଁ ବିଭାଗରେ କିଏ ଅଛି କିଏ ନାହିଁ, ଏମିତି ଆଉ।
2: ହେଲେ ଯେଉଁ ଆପଣ ଚାଷବାସ କଲା ସମୟରେ ଆପଣ ବହୁତ ଅନୁଭୂତି ଅଛି, ମାନେ କେତେବେଳେ ପୋଡ଼ି ହେଇଯାଉଛି ତ କେତେବେଳେ ବଢ଼ି ହେଇଯାଉଛି, ତା ଭିତରେ ଆପଣଙ୍କୁ ଜାଗ୍ରତ କରିକି ଫସଲ ଆଦାୟ କରିବାକୁ ପଡ଼ୁଛି, ମାଟି ସହିତ ମାଟି ହେଇକିରି କାମ କରିବାକୁ ପଡ଼ୁଛି, ନା ନାଇଁ କି? ହେଲେ ଆପଣ କେବଳ ଏଇ ଯେଉଁ ଚାଷବାସରେ ଏତେ ଦିନ ଧରିକି ଲାଗିଛନ୍ତି, ନିଜକୁ ଖୁସି ଭାବୁଛନ୍ତି?
1: ଖୁସି ଆଜ୍ଞା, ଆଉ କାମ ନକଲେ ମିଶି ରୋଗ ମାଗି ବହିବ, ବୁଝିଲ କି, ଆଉ ଗଲେ ଆଇଲେ ଫିରି ନାଗୁଛି, ଆଉ କଷ୍ଟ ପଡ଼ିକିରି କଷ୍ଟ ନ କର, ଗରିବ ନ କର, କେଉଁଠୁ ଆଣିବେ, ଖାଇଲେ ତ ସେଇଠି କମେଇବେ, ଖାଇବେ କୁଟୁମ୍ବ ବଞ୍ଚେଇବେ, ଆଉ ନଥିଲେ ବଞ୍ଚେଇ ପାରିବେ ପିଲାମାନଙ୍କୁ।
2: ଏବେ ଗୋଟେ କଥା ଦେଖନ୍ତୁ, ଆପଣ ଯେଉଁ ଫସଲ କରୁଛନ୍ତି, ଧାନ କରନ୍ତୁ ବା ବିରି କରନ୍ତୁ ବା ମୁଗ କରନ୍ତୁ, ଯାହା କରୁଛନ୍ତି, ସେଇଟା ବିକ୍ରି ହେଉଛି, ବାହାରକୁ ଯାଉଛି, କେତେ ଲୋକ ପେଟରେ ଆପଣଙ୍କର ପରିଶ୍ରମରେ କରିଥିବା ଜିନିଷଟି ଖାଦ୍ୟଟା କେତେ ଲୋକର ପେଟରେ ପଡ଼ୁଛି, ସେଇଟା ଆପଣଙ୍କୁ ଭଲ ଲାଗୁନି?
1: ଭଲ ଲାଗୁଛି ଆଜ୍ଞା, ଗୋଟେ ଜଣ କଷ୍ଟ ପଡ଼ିଲା, 100 ଜଣକୁ ବଞ୍ଚିଲେ, ଦାନା ପଡ଼ିଲା, ଦାନା ନଥିଲେ ମଣିଷ ଚାଲିପାରିବେ ନା, ବୋଲିକିରି ଏସବୁ ଫସଲ ହେଉଛି, ଧାନ ମିଶି ଦେଉଛି, ତାକୁ ସାର ମିଶି ଦିଆହେଉଛି।
2: ଏବେ ଦେଖନ୍ତୁ ଆପଣଙ୍କ 50 ବର୍ଷରୁ ଉର୍ଦ୍ଧ ଦେଖିକି ଆପଣ ଚାଷବାସ ଲାଗିଲେଣି, ସେତେବେଳେ ଯେତେବେଳେ ଚାଷ କାମ ଆରମ୍ଭ କରିଥିଲେ 40-50 ବର୍ଷ ତଳ କଥା, ଆଉ ଏବେର ଚାଷବାସ କଥା, ଆଗରେ ସବୁ କ'ଣ ବଦଳିଛି?
1: ପୁରା ବଦଳିଗଲା। ଆଗେ କ'ଣ ଆଜ୍ଞା, ଗୋବର ଖତ, ଗାଈ ଖତ, ଏ ଏରିଆ ନଥିଲା, ପିଡ଼ିଆ

0: ନଥିଲା, ଆଉ ସେ ସବୁ ଟୋଟାଲ ବନ୍ଦ। ଏବେ ସେ ଗାଈ ଖତ ଗାଈ ସବୁ ଭାଙ୍ଗିଦେଲେ, ସେ ଗୋବର ଖତ ସବୁ ସରିଗଲା। ଏବେ କି କୁକୁଡ଼ା ଖତ ପକାଉଛନ୍ତି, ରୋଗ ଆଗା ଏରିଆ ରୋଗ ଆଗା ଗୋମର ପକାଉଛନ୍ତି, ବଳ ଟିକେ ହେବ ସେଇଟା ହେଉଛି ରୋଗ ଆଗା। ସବୁ ଖାଦ୍ୟ ଉପରେ ସେତା ଖାଇକିରି ମଣିଷକୁ ରୋଗ, ଆଗର ଖାଦ୍ୟ ଆଗର ଜିନିଷ ରୋଗ ନଥିବାର।
1: ହେଲେ ଆପଣ ନିଶ୍ଚିତ ଭାବେ ସ୍ୱୀକାର କରୁଛନ୍ତି ଯେ ଯେଉଁ ଜୈବିକ ଖତ ପ୍ରୟୋଗ କରିକିରି ଯାହା ଚାଷବାସ ହେଉଛି ସେଟା ନିଶ୍ଚିତ ଭାବରେ ଭଲ, ତ ଏବେ କାହିଁକି ଆପଣ ଚେଷ୍ଟା କରୁନାହାନ୍ତି ଜୈବିକ ସାର ପ୍ରୟୋଗ କରିବାକୁ?
0: ସେଟା ଆଜ୍ଞା ଯିଏ ପକାଉଛି କିଏ ପକାଉନି, ଆମେ ଏକଲା ପକାଇବା, ପାଞ୍ଚ ଘର ପକାଇବା, ପାଞ୍ଚ ଘର ପକାଇ ପାରିବେନି, ତାଙ୍କେ କ'ଣ କରି ସେଇ ଧାନ ଏକା କିଣିକିରି ଖାଉଛନ୍ତି। ଆଉ ଆମର ଏଗେଷ୍ଟା ଧାନ ବୋଲି ଯିବ କି ଯିବନି, ସେ ଧାନ ଖାଇକିରି ସେ ତାର ଖାଉଛ। ଆଉ ଆଜିକାଲି ଆଜ୍ଞା ଏତାରେ କ'ଣ ଔଷଧ ନ ପଡ଼ିଲେ କେଉଁ ଜିନିଷ ହେବନି, ଔଷଧ ବିନା କେଉଁଟା ହେଲେ ହେଉନି।
1: ଦେଖନ୍ତୁ ସାର ପ୍ରୟୋଗ କଲେ ମାଟି ଟାଣ ହେଇଯାଉଛି, ଆପଣଙ୍କର ତାର ମଧ୍ୟ ରାସାୟନିକ ସାର ଗୁଡ଼ାକ ଆପଣ ଯେମିତି କହୁଥିଲେ ରୋଗ ହେଉଛି ବା ବିଭିନ୍ନ ପ୍ରକାର ତାର ସବୁ ପାର୍ଶ୍ୱ ପ୍ରତିକ୍ରିୟା ସବୁ ରହିଛି, କିନ୍ତୁ ଯଦି ଜୈବିକ ସାର ପ୍ରୟୋଗ କରନ୍ତେ ଗୋବର ଖତଟା ଆମର ଲାଗନ୍ତା କେତେ ବଢ଼ିଆ ହୁଅନ୍ତା, ଆପଣମାନେ ତା ପାଇଁ ଟିକେ ଚେଷ୍ଟା କରୁନାହାନ୍ତି?
0: ସେଟା ଆଗ ଆଜ୍ଞା ପକାଉଛୁ ଗାଈ ଖତରେ, ଭୂମି ଗୁଡ଼ାକ ପିଡ଼ିଆ ମାରି ମାରି ଆଣ୍ଟେ ହେଇଗଲୁ, ଗାଈ ଖତ ଗୁଡ଼ା ସବୁ ପକାଉଛନ୍ତି, ପକାଇକିରି ସବୁ ଚାଲିଛି କାମ।
1: ଗାଈ ତ ଯଦି ରଖିଥାନ୍ତେ ଦୁଇ ଆଡ଼କୁ କାମ ଦେଇଥାନ୍ତା, ଗାଈ ମଧ୍ୟ ଗୋଟେ ଉପକାରୀ ଜନ୍ତୁ, ଠିକ ତାଠୁ ବହୁତ ଗୁଡ଼ିଏ କଥା ଆମକୁ ମିଳିଥାନ୍ତା, କ୍ଷୀର ହଉ ଦହି ହଉ ଚଲା ହଉ ଇତ୍ୟାଦି ସବୁ ମିଳିବ, ତା ସାଙ୍ଗରେ ତାର ଗୋବରଟା ଗୋମୂତ୍ରଟା ଆମର ଜମି ପାଇଁ ବଢ଼ିଆ କାମ ଦିଅନ୍ତା, ତା ପାଇଁ କେମିତି ଗୋଟେ ଚିନ୍ତା କରିଛନ୍ତି?
0: ସେ ତା ଆଗ ଗାଈ ଗୋଟେ ଗୋଟେ ରଖିଛନ୍ତି ସବୁ, ଏବେ ଗାଈ ଗୋଟେ ଗୋଟେ ରଖିକି ଖତ ବ୍ୟବହାର କରୁଛନ୍ତି। ଆଉ ଗାଈ ଖତ ମୁଁ ସବୁ ପଡ଼ୁଛି, ଲୋକମାନେ ସବୁ ଗାଈ ଖତ ଗୋଠ ଆଣିକି ପକାଉଛନ୍ତି, ଆଉ ଜମି ଏ ସାର ପକାଇକି ଆଣ୍ଟ ହେଇଗଲା ଜମି, ଆଉ ଫସଲ ହଉନି ଆଗରେ ବୋଲି ଏମିତି ଚାଲି ବ୍ୟବହାର ଆଜ୍ଞା। ଆଉ
1: ହେଲେ ଆପଣଙ୍କର ଏଇ ଯେଉଁ ଧାନଟାର ବ୍ୟବସାୟ ସବୁ କେଉଁଠି ହେଉଛି?
0: ବ୍ୟବସାୟ ବୋଇଲେ ବିଲରେ ଆଜିକାଲି, ଆଗେ ଖଳାକୁ ଆସିବାର ଗାଁକୁ, ଖଳାମାନଙ୍କର ଗଦା, ଏବେ ଯେଉଁ ବିଲରେ ସେ ବିଲରେ ଗଦା କରିକିରି ଏ ଟ୍ରାକ୍ଟର ନେଇକିରି ଗାଡ଼ି ନେଇକି ମନ୍ଥିକିରି ଆଣିଲେ ଧାନ ମଣ୍ଡିକି ଦିଆହେଉଛି ମଣ୍ଡିକି।
1: ସରକାରଙ୍କ ପକ୍ଷରୁ କ'ଣ ସୁବିଧା ଅଛି?
0: ସରକାର ତରଫରୁ ମଣ୍ଡିକି, ସେ ମଣ୍ଡି ଧାନ ନେଲେ ସେ ପଇସା କେତେ ସାର ଦେଇଥିବ ସେଟା କଟିବ, କଟିକିରି ଆଉ ଯାହା ପଇସା ଦେଉଛି ପଇସା ପତ୍ର। ଆଉ
1: ହେଲେ ଆପଣଙ୍କର ଏଇ ଯେଉଁ ଚାଷବାସ ଚାଲିଛି, ଆଦାୟ କରୁଛନ୍ତି, ଆପଣ ନିଜକୁ ଖୁସି ଅଛନ୍ତି?
0: ହଁ ଖୁସି ଆଜ୍ଞା, ଆଉ ଖୁସି ନଥିଲେ ହେବ କା, କଷ୍ଟ ନ ପଡ଼ିଲେ ହେବ କି ଆଜ୍ଞା, ଏମିତି ଖୁସିରେ ଆଗେ ଚାଲିଛି ଆଉ ବ୍ୟବହାର ସବୁ। ଆଉ
1: ବହୁତ ସୁନ୍ଦର କଥା, ଆପଣଙ୍କ ସହିତ କଥାବାର୍ତ୍ତା ହେଇକି ଭଲ ଲାଗିଲା, ଆପଣଙ୍କୁ ବ୍ରହ୍ମପୁର ଆକାଶବାଣୀ ପକ୍ଷରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
0: ହଉ ନମସ୍କାର।
2: ହେଟି ଭାଇନା କଥା ହଉଥିଲେ ତ ଆମେ କଥା ହଉଥିବା ଆଗା, ସଫଳ ଚାଷୀଙ୍କ ସହିତ କଥା ହେଲେ, ମହୁ ଚାଷୀଙ୍କ ସହିତ ବି କଥା ହେଲେ, ଏଠି ଘରକୁ ଯିବାକୁ ଭୟ ହେଇଗଲାଣି ବା।
1: ଆମକୁ ସମୟ ଇସାରା ଦେଇଦେଲାଣି ଆଜିର କାର୍ଯ୍ୟକ୍ରମ ଏଇଠି ରଖିବା ପାଇଁ, ଆମେ ଯାହା କଥା ହେଇଛେ ତାକୁ ଆଜିର ଦିନରେ ଏତିକିରେ ରଖିକି ଯିବା, ଚାଲ
2: ଯିବା।

ମିଥିଲେ ସୁରେଶ ସୁଡ଼କର ଏବଂ ନମିତା ଅଗ୍ରୱାଲ। କଥାଚିତ୍ର ଥିଲା ଆମ ଭିତରେ କିଛି ଅଛି। ଏଥିସହ ଶେଷ ହେଲା ଆମର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ। ତେବେ ଏହି ଧାରାକୁ ପୁଣି ଆଗେଇ ନେବା ଏବଂ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ପ୍ରଭାପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମାତ୍ରେ।

ପାଣି ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 11 ବଜିବାକୁ ଯାଉଛି। କିଛି କ୍ଷଣ ପରେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।